ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ମଙ୍ଗଳବାର, 1948 ଶତାବ୍ଦ, ଜ୍ୟେଷ୍ଠ 19 ଦିନ, 2026 ମସିହା ଜୁନ୍ ମାସର 9 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟେପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।

ଏଇଠି ଶେଷ ହେଲା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର ଆଜିର ଭାବନା।

ପ୍ରଣାମ ଶ୍ରୋତାବନ୍ଧୁ, ଗତଥର ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ସନ୍ଥ ତୁକାରାମ କୁନବୀ କୂଳରେ ଜନ୍ମ ହୋଇଥିଲେ। ସେ ସମୟରେ ସେ ଜାତିର ଲୋକମାନଙ୍କୁ ଛୋଟ ବୋଲି ମନେ କରାଯାଉଥିଲା, କିନ୍ତୁ ନିଜର ସଦ୍ଗୁଣ, ସଦ୍ବ୍ୟବହାର, ଭଗବତ ଭକ୍ତି ଓ ଜ୍ଞାନ କାରଣରୁ ତୁକାରାମ ଭକ୍ତ ଓ ସନ୍ଥମାନଙ୍କ ଶ୍ରେଣୀଭୁକ୍ତ ହୋଇଥିଲେ। ମୀରା, ସୁରଦାସ ଓ ତୁଳସୀଦାସଙ୍କ ରଚନାକୁ ଲୋକମାନେ ଯେପରି ଗାଆନ୍ତି, ଠିକ୍ ସେମିତି ଦକ୍ଷିଣ ଭାରତରେ ସନ୍ଥ ତୁକାରାମଙ୍କ ଅଭଙ୍ଗକୁ ଲୋକେ ସେମିତି ଗାନ କରିଥାନ୍ତି। ସନ୍ଥ ରୈଦାସ ଚମାର ଜାତିର ଥିଲେ, କିନ୍ତୁ ନିଜର ସଦ୍ଗୁଣ ଓ ଭଗବତ ଭକ୍ତି ଦ୍ୱାରା ସେ ଜଣେ ଉଚ୍ଚକୋଟୀର ବ୍ୟକ୍ତି ହୋଇପାରିଲେ। କେବଳ ଛୋଟ ଜାତିମାନଙ୍କ ମଧ୍ୟରେ ନୁହେଁ, ବରଂ ଉଚ୍ଚ ଜାତିର ଲୋକମାନଙ୍କ ଭିତରେ ସନ୍ଥ ରୈଦାସଙ୍କର ସମ୍ମାନସ୍ପଦ ଓ ପୂଜନୀୟ ସ୍ଥାନ ରହିଛି। ସନ୍ଥ କବୀର ଜାତିରେ ତନ୍ତୀ ଥିଲେ, କିନ୍ତୁ ନିଜର ଜ୍ଞାନ, ବିଦ୍ବତ୍ତା, ଈଶ୍ୱର ନିଷ୍ଠା ଓ ସୌଜନ୍ୟ କାରଣରୁ ସମଗ୍ର ଭାରତରେ ଲୋକେ ତାଙ୍କୁ ଶ୍ରଦ୍ଧାମୟ ଦୃଷ୍ଟିରେ ଦେଖନ୍ତି। ସନ୍ଥ କବୀର କେବଳ ସବୁ ମନୁଷ୍ୟଙ୍କୁ ସମାନ ମନେ କରୁନଥିଲେ।

0: ଥିଲେ, ବରଂ ସେ ଜାତିଭେଦ, ଉଚ୍ଚ ନୀଚ ତଥା ବର୍ଗଭେଦକୁ ଖୋଲାଖୋଲି ନିନ୍ଦା କରୁଥିଲେ। କବିରଙ୍କର ଏହି ସିଦ୍ଧାନ୍ତ ଦ୍ୱାରା ଲୋକମାନେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ନିମ୍ନ ବର୍ଗର ଲୋକମାନଙ୍କ ବ୍ୟତୀତ ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟ ତାଙ୍କୁ ନିଜର ବୋଲି ମନେ କରୁଥିଲେ। ରାମାନୁଜାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ କେତେ ପ୍ରକାରର ବିଦ୍ୟା ଶିଖାଇଥିଲେ। ଜ୍ଞାନ ଦୀକ୍ଷା ସମ୍ପନ୍ନ କରିବା ପରେ ତାଙ୍କ ଗୁରୁ କହିଲେ, ରାମାନୁଜ, ନୀଚ ଜାତିର ଲୋକମାନଙ୍କୁ ତୁମେ ଏ ଜ୍ଞାନ ଦେବ ନାହିଁ। ଏହା ଶୁଣି ରାମାନୁଜ ଉତ୍ତର ଦେଲେ, ଗୁରୁଦେବ, ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଯେଉଁ ବିଦ୍ୟାର ଉପଯୋଗ କରାଯାଇ ନପାରେ ସେ ଶିକ୍ଷା ମୋର ଦରକାର ନାହିଁ। ଶିଷ୍ୟର ବିଶାଳ ଭାବ ଦେଖି ଆଚାର୍ଯ୍ୟ ସ୍ୱେଚ୍ଛାରେ ସେ ବିଦ୍ୟାର ଉପଯୋଗ କରିବା ପାଇଁ ସ୍ୱୀକୃତି ଦେଲେ। ଏହା ସହିତ ଉଦାରମନା ଓ ପରମାର୍ଥରତ ରହିବାକୁ ହୁଏ। ଯେଉଁ ବ୍ୟକ୍ତି ସମସ୍ତଙ୍କ ଠାରେ ନିଜକୁ ଓ ନିଜ ମଧ୍ୟରେ ସମସ୍ତଙ୍କୁ ଦେଖନ୍ତି, ଯେଉଁମାନେ ଦୁଃଖରେ ସମଦୁଃଖୀ ହୁଅନ୍ତି ଓ ସୁଖ ବାଣ୍ଟନ୍ତି, ଯେଉଁମାନଙ୍କ ପକ୍ଷରେ ସମଗ୍ର ସଂସାର ନିଜର କୁଟୁମ୍ବ ସଦୃଶ, ଏପରି ଉଦାରଚେତା ମନୁଷ୍ୟ ନିଜ କର୍ମ ସାଧନା ମାଧ୍ୟମରେ ପରମାତ୍ମା ସତ୍ତାଙ୍କ ସହିତ ଘନିଷ୍ଠ ହୋଇଥାନ୍ତି। ଯେଉଁମାନେ ଅନ୍ୟର ଦୁଃଖରେ ସମଦୁଃଖୀ ହୋଇଥାନ୍ତି ଏବଂ ନିଜର ସୁଖକୁ ବାଣ୍ଟନ୍ତି, ସେମାନେ ଭଗବାନଙ୍କ ଦୃଷ୍ଟିରେ ପ୍ରକୃତ ଭକ୍ତ। ସେମାନେ ପୂଜା ଅର୍ଚ୍ଚନା କରି ନପାରନ୍ତୁ ପଛକେ, ନିଜର ଏହି ପରମାର୍ଥଯୁକ୍ତ କର୍ମ ସାଧନା ଦ୍ୱାରା ସେମାନେ ଈଶ୍ୱରଙ୍କ ପ୍ରିୟପାତ୍ର ହୋଇଥାନ୍ତି। ଜଣେ ଗୁରୁଙ୍କର ଦୁଇଟି ଶିଷ୍ୟ ଥିଲେ, ଉଭୟ ଈଶ୍ୱର ଭକ୍ତ ଥିଲେ। ଈଶ୍ୱର ଉପାସନା ପରେ ସେମାନେ ଆଶ୍ରମକୁ ଆସୁଥିବା ରୋଗୀଙ୍କ ଚିକିତ୍ସାରେ ଗୁରୁଙ୍କୁ ସାହାଯ୍ୟ କରୁଥିଲେ। ଦିନେ ଉପାସନା ସମୟରେ ହିଁ କୌଣସି ବେଦନା ପୀଡ଼ିତ ରୋଗୀ ଆସିଗଲା। ପୂଜା କରୁଥିବା ଶିଷ୍ୟଙ୍କୁ ଗୁରୁ ଡକାଇ ପଠାଇଲେ। ଶିଷ୍ୟମାନେ ଉତ୍ତର ଦେଲେ, ଆଉ ଅଳ୍ପ ପୂଜା ବାକି ଅଛି, ପୂଜା ଶେଷ ହେବା ପରେ ଆମେ ଆସିଯିବୁ। ଗୁରୁ ପୁଣି ଥରେ ଡକାଇ ପଠାଇଲେ। ଏଥରକ ଶିଷ୍ୟମାନେ ଆସିଲେ, କିନ୍ତୁ ଅକସ୍ମାତ୍ ଡକାଇବାରୁ ସେମାନେ ଅଧୈର୍ଯ୍ୟ ହୋଇଗଲେ। ଗୁରୁ କହିଲେ, ମୁଁ ଏହି ରୋଗୀର ସେବା ପାଇଁ ତୁମକୁ ଡାକୁଥିଲି। ଦେବତାମାନେ ମଧ୍ୟ ପ୍ରାର୍ଥନା କରିପାରନ୍ତି, କିନ୍ତୁ କେବଳ ମନୁଷ୍ୟ ଅକିଞ୍ଚନକୁ ସାହାଯ୍ୟ କରିପାରେ। ସେବା ପ୍ରାର୍ଥନା ତୁଳନାରେ ଶ୍ରେଷ୍ଠ, କାରଣ ଦେବତାମାନେ ସେବା କରିପାରନ୍ତି ନାହିଁ। ଶିଷ୍ୟମାନେ ଲଜ୍ଜିତ ହେଲେ ଏବଂ ସେହିଦିନଠାରୁ ପ୍ରାର୍ଥନା ଅପେକ୍ଷା ସେବାକୁ ଅଧିକ ମହତ୍ତ୍ୱ ଦେଲେ। ଥରେ ସନ୍ଥ ଏକନାଥ ଅନ୍ୟ ସନ୍ଥମାନଙ୍କ ସହିତ ପ୍ରୟାଗରୁ ଗଙ୍ଗାଜଳ ନେଇ ରାମେଶ୍ୱର ମନ୍ଦିରକୁ ଯାଉଥିଲେ। ରାସ୍ତାରେ ଏକ ବାଲି ପଡ଼ିଆ ଆସିଲା, ସେଠାରେ ଗୋଟିଏ ଗଧ ଶୋଷରେ ଛଟପଟ ହେଉଥିଲା। ଏକନାଥ ତାହା ଦେଖି ଗଙ୍ଗାଜଳ ନେଇ ଗଧର ପାଟିରେ ଢାଳିଦେଲେ। ଏକନାଥଙ୍କ ସଙ୍ଗରେ ଥିବା ସନ୍ଥଗଣ ପ୍ରୟାଗର ଗଙ୍ଗାଜଳକୁ ଏପରି ଭାବରେ ବ୍ୟବହାର କରିବା ଦେଖି ରାଗିଗଲେ। ଏକନାଥ ସେମାନଙ୍କୁ ବୁଝାଇଦେଲେ ଏବଂ କହିଲେ, ସଜ୍ଜନଗଣ, ଭଗବାନ ପ୍ରତ୍ୟେକ ଘଟରେ ନିବାସ କରିଥିବା ବିଷୟ ଆପଣମାନେ ଶୁଣିଛନ୍ତି, ତଥାପି ଆପଣମାନେ ବାଉଳା ହେଉଛନ୍ତି। ଯେଉଁ ବସ୍ତୁ ବା ଜ୍ଞାନ ଦରକାର ବେଳେ କାମରେ ନ ଆସେ ତାହା ବ୍ୟର୍ଥ ଅଟେ। ଯେଉଁ ଗଙ୍ଗାଜଳ ଗଧ ପିଇଲା ତାହା ସିଧାସଳଖ ରାମେଶ୍ୱରଙ୍କ ନିକଟରେ ପହଞ୍ଚିଲା। ସନ୍ଥ କେବଲରାମ ଜଣେ ଗାଡ଼ି ଚାଳକର ଗାଡ଼ି ସହିତ ଗଲାବେଳେ ତାହାକୁ ଶ୍ରୀକୃଷ୍ଣ ଚରିତ କଥାମୃତ ପାନ କରାଉଥିଲେ। ଅଚାନକ ଗୋଟିଏ ସ୍ଥାନରେ ବଳଦମାନେ ଠିଆ ହୋଇଗଲେ। ଗାଡ଼ିବାଲା ବଳଦମାନଙ୍କୁ ଦୁଇ ଚାରି ପାହାର ବାଡ଼େଇ ଦେଲା। ମାଡ଼ ଭୟରେ ବଳଦମାନେ ଅଧିକ ଗତିରେ ଦୌଡ଼ିଲେ। ସେତେବେଳେ ଗାଡ଼ି ଚାଳକର ମନେ ପଡ଼ିଲା ସନ୍ଥଙ୍କ କଥା। ସେ ଫେରି ଚାହିଁ ଦେଖିଲା ଯେ ସନ୍ଥ ମୂର୍ଚ୍ଛିତ ହୋଇପଡ଼ିଛନ୍ତି। ଗାଡ଼ି ଚାଳକ ତାଙ୍କୁ ଉଠାଇଲା। ସେ ଦେଖିଲା ଯେ ପ୍ରହାର ଚିହ୍ନ ସନ୍ଥଙ୍କର ଶରୀର ଉପରେ ସ୍ପଷ୍ଟ ଭାବରେ ବାରି ହେଉଛି।
1: ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ନମସ୍କାର।
2: ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 475। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ପଦ୍ମାବତୀ ଦ୍ୱିବେଦୀ।

ଲୋଭି ଓ ଯକ୍ଷବିତ୍ତ ମଣିଷର ସଞ୍ଚିତ ଅର୍ଥ ଅପରଲୋକ ଭୋଗ କରିବ। ଲୋଭ ଓ ଅତିରିକ୍ତ ସଞ୍ଚୟ ଅନୁଚିତ। ମଣିଷର ଜିହ୍ୱା ଲାଳସା ସର୍ବବିଧ ଅନିଷ୍ଟର କାରଣ। ଏହାପରେ ପିଙ୍ଗଳା ନାମ୍ନୀ ଦେହଜୀବୀଠାରୁ ଅବଧୂତ ଯାହା ଶିକ୍ଷା କରିଛନ୍ତି ତାହା କହିଛନ୍ତି। ଏକଦା ପିଙ୍ଗଳା ଧନବାନ ଯୁବକର ଅପେକ୍ଷାରେ ନିଦ୍ରାଶୂନ୍ୟ ହୋଇ ଅର୍ଦ୍ଧରାତ୍ର ଅତିବାହିତ କରିଛି। ଅବଶେଷରେ ତାହାର ଅର୍ଥଚିନ୍ତା ଓ ପାପଚିନ୍ତାରୁ ସୁଖପ୍ରଦ ପରମ ବୈରାଗ୍ୟ ଉପସ୍ଥିତ ହୋଇଛି।

ଶେଖର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇତାର ସହିତ ନାକରା କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ରାଜ୍ୟ ସରକାରଙ୍କର ଦୁଇ ବଛର ବୃତ୍ତି ଅବସରରେ ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ଦୁଇ ନମ୍ଘର ପ୍ରସ୍ତୁତି ବୈଠକ ହୋଇଯାଇଛି। ସରକାରଙ୍କର ଦୁଇ ବରଷର ସଫଲ କାର୍ଯ୍ୟକାଳ ପୂର୍ତ୍ତି ଉତ୍ସବ ଆଉ ବିକାଶଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଜିଲ୍ଲାନ ଆଇବା ଜୁନ୍ 12 ତାରିଖନୁ ମୂଲ ହେବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଇହାଦେ ଦେଶର କେତେଟା ରାଜ୍ୟନ ପହଞ୍ଚିଛେ। ଗୁଜରାତ ଛଡ଼ା ଦେଶର ଅଲଗା ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ଦେଖବାର୍କେ ମିଳିଛେ। ସେଆଡ଼େ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ତିନି ଦିନ ଭିତରେ ରାଜ୍ୟର କିଛିଟା ଇଲାକାନ ପହଞ୍ଚବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଇତାର ସହିତ କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଝାରସୁଗୁଡ଼ା ସହିତ ରାଜ୍ୟର 11 ଜିଲ୍ଲାନ ଜବର ଧୋକା ଗଡ଼ି ସାଙ୍ଗେ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ଟିଟିଲାଗଡ଼ନ 42 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧନ 41.5, ବଲାଙ୍ଗୀରନ 41.1, ଭବାନୀପାଟଣାନ 41 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ରାତି 10ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଦିନ 12ଟାରେ ପ୍ରଚାର କରିବୁ ଭକ୍ତକବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି। ଆଜି ଏଥିରେ ଶୁଣିବେ ଦାମୋଦର ଦାସ ସମ୍ବାଦର ଦ୍ୱିତୀୟ ଭାଗ। ସୁଗମ ସଙ୍ଗୀତ 12:15। ଅପରାହ୍ନ 5ଟାରେ ପ୍ରଚାର କରିବୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5:30 ପାରମ୍ପରିକ ଗୀତ ହିନ୍ଦୀ ଭକ୍ତି ଗୀତ 5:45। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, କ୍ୟାବିନେଟ୍ ପାଞ୍ଚଟି ବିଭାଗର ମୋଟ 10ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏଥିରେ ଜଳତଟ ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ

0: ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022ରେ ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
1: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4000 ସଂଖ୍ୟାର ଗୋଟେ ବଡ଼ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯୋଉ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଓଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ବଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
3: ମନୁଷ୍ୟ ଶରୀରରେ 2 ଯୋଡ଼ା ଦନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10ଟି ଲେଖାଏଁ ମୋଟ 20ଟି ଦୁଧଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6ରୁ 12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6ରୁ 12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14ଟି ଲେଖାଏଁ ମୋଟ 28ଟି ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18ରୁ 25 ବର୍ଷ

0: ମଧ୍ୟରେ ତଳ ଓ ଉପର ମାଢିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ ଗୋଟିଏ ଲେଖାଏଁ ମୋଟ ଚାରୋଟି ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି ଚାରୋଟି ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡିବା ଓ ମାଢି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ, କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ ଉଭୟ ମାଢିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ, ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସିଆଲ୍ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସିଆଲ୍ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ ଦୁଇ ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି, ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ ତୃତୀୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି, ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢି ଆକୃତି ବହୁତ ଛୋଟ, ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ, କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖାଇବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗ ମୁକ୍ତ ଥିବା ଆବଶ୍ୟକ। ଏଥିଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନ ରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା ନିରୀକ୍ଷା ପରେ ଦନ୍ତ ରୋପଣ ସ୍ଥାନକୁ ଜୀବାଣୁନାଶକ ଔଷଧ ଦ୍ୱାରା ସଫା କରିବା ପରେ ଶଲ୍ୟ ଚିକିତ୍ସା ଦ୍ୱାରା ସେହି ସ୍ଥାନରେ ଆନୁଷଙ୍ଗିକ ଉପାଦାନ ହନୁହାଡ଼ ଭିତରେ ଖଞ୍ଜି ଦିଆଯାଏ। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ପ୍ରାକୃତିକ ଦାନ୍ତ ଅବସ୍ଥିତି ଅନୁଯାୟୀ ସ୍ଥାୟୀ ଦନ୍ତ ପ୍ରତ୍ୟାରୋପଣ କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ରୋଗୀ ଦନ୍ତହୀନତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦାନ୍ତର କାର୍ଯ୍ୟକ୍ଷମତା ଫେରି ପାଉଛନ୍ତି, ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଦାନ୍ତ ରୋଗର ଆଧୁନିକ ଚିକିତ୍ସା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ପ୍ରତିରୋପଣ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍କାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ।

ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50 ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ମୃତ୍ୟୁ ହୋଇଛି, ଅନ୍ୟ 6 ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ 3 ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର ଜିଆଇ ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ଜୁନ୍ ମାସ 9 ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟକ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ।

ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 180,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷର ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି। ଆମେରିକାର H-1B ଭିସା ଆବେଦନ ପାଇଁ 1 ଲକ୍ଷ ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା ୟୁଏସ୍ ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ୟୁଏସ୍ କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପଭିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟ ଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ବଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ, ଗୋଆ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ, କେରଳମ, ମାହେ, କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ, ରୟାଲସୀମା, ତାମିଲନାଡୁ, ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ।

ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ କରୁଣାକର, ଗୀତିକାର ଅଲେଖ ବିଶ୍ୱାଳ।

0: ଶୁଣୁଥିଲେ ଭକ୍ତିଗୀତ। ଶିଳ୍ପୀ ଥିଲେ କରୁଣାକର ଏବଂ ପଙ୍କଜ ଚାଲ। ଆକାଶବାଣୀ ବଲାଙ୍ଗୀର, ଚାଷର ହାଲ।
1: ଆମର୍ ଚାଷୀ ଭାଇ ଭଉଣୀମାନେ ମାଟି ପରୀକ୍ଷା କଲା ପରେ ଫଲାଫଲ ପାଇଯାଏସନ୍, ଆରୁ ଫଲାଫଲ ପାଇ ସାରିଲା ପରେ ସେ ଅନୁସାରେ ଫସଲ ଆରୁ ସାର ପ୍ରୟୋଗ ବିଷୟ ବିଚାର କରସନ୍। ମାଟିର ଅମ୍ଳ ପରିମାପକ ମୂଲ୍ୟ 6.5ରୁ କମ୍ ହେଲେ ଅମ୍ଳୀୟ, 6.5ରୁ 7.5 ଭିତରେ ରହିଲେ ସାଧାରଣ, ଆରୁ 7.5ରୁ ଅଧିକ ହେଲେ ଜମିଟା କ୍ଷାରୀୟ ବୋଲିକରି ବୁଝାଯାଏସି। ଜୈବିକ ଅଙ୍ଗାର ଶତକଡ଼ା 0.5ରୁ କମ୍ ରହିଲେ ଅଳ୍ପ, 0.5ରୁ 0.75 ଭିତରେ ରହିଲେ ମଧ୍ୟମ, ଆରୁ 0.75ରୁ ଅଧିକ ହେଲେ ବେଶୀ ପରିମାଣର ଅଛେ ବୋଲିକରି ଜାଣବାର୍କେ ହେବା। କ୍ଷାରୀୟ ପଟାସିୟମ ପରମାଙ୍ଗାନେଟ୍ ପଦ୍ଧତିଥି ମିଳୁଥିବାର ଯବକ୍ଷାର ହେକ୍ଟର ପିଛା 250 କିଲୋଗ୍ରାମରୁ କମ୍ ରହିଲେ ଅଳ୍ପ, 250ରୁ 500 କିଲୋଗ୍ରାମ ଭିତରେ ରହିଲେ ମଧ୍ୟମ, ଆରୁ 500 କିଲୋଗ୍ରାମରୁ ଅଧିକ ହେଲେ ବେଶୀ ବୋଲିକରି ଜାଣବାର୍କେ ହେବା। ସେନ୍ତା ଓଲସେନ୍ ପଦ୍ଧତିଥି ହେକ୍ଟର ପ୍ରତି 9 କିଲୋଗ୍ରାମରୁ କମ୍ ଫସ୍ଫରସ୍ ଥିଲେ ଅଳ୍ପ।

0: 9 ରୁ 22 କିଲୋଗ୍ରାମ ଭିତରେ ଥିଲେ ମଧ୍ୟ ଆରୁ 22 କିଲୋଗ୍ରାମରୁ ଅଧିକ ଥିଲେ ମାଟିରେ ବେଶୀ ଫସ୍ଫରସ୍ ଅଛି ବୋଲିକରି ଜଣାଯିବା। ମାଟିରେ ପଟାସର ପରିମାଣ ଜାଣିବାର ଲାଗି ଆମୋନିୟମ ଆସିଟେଟ୍ ପଦ୍ଧତି ଅନୁସରଣ କରବାରକେ ହେବା। ଇ ପଦ୍ଧତି ଥି ହେକ୍ଟର ପିଛା 128 କିଲୋଗ୍ରାମରୁ କମ୍ ପଟାସ ଥିଲେ ଅଳ୍ପ, 128 ରୁ 280 କିଲୋଗ୍ରାମ ଭିତରେ ଥିଲେ ମଧ୍ୟମ ଆରୁ 280 କିଲୋଗ୍ରାମରୁ ଅଧିକ ହେଲେ ମାଟିରେ ବେଶୀ ପଟାସ ଥିବାର ଜଣାଯାଇସି। ମାଟିରେ କେନ୍ସି ଖାଦ୍ୟସାରର ପରିମାଣ କମ୍ ଥିଲେ ସେ ଖାଦ୍ୟସାରକେ ଅଧିକ ପରିମାଣରେ ପ୍ରୟୋଗ କରବାରକେ ହେବା। ଖାଦ୍ୟସାର ବେଶୀ ଥିଲେ ଇତାକେ କମ୍ ପରିମାଣରେ ପ୍ରୟୋଗ କରବାରକେ ପଡ଼ବା। କେତେଟା ଅନୁସାର ବି ନିର୍ଦ୍ଦିଷ୍ଟ ପରିମାଣରେ ଥିବାର ଦରକାର। ମାଟିରେ କେନ୍ ଅନୁସାର କମିଗଲେ ଭଲ ଅମଲ ମିଳିନିଥାଏ, ସେନ୍ତା କେନ୍ସି ଅନୁସାର ପରିମାଣ ଅତ୍ୟଧିକ ହେଲେ ଗଛର ବଢ଼ବାରଟା ବାଧା ବି ହେସି। ଅନୁସାର ଉପସ୍ଥିତିକେ ନିୟୁତ ଭାଗରୁ ଭାଗେ ଏକକରେ ପ୍ରକାଶ କରାଯାଏସି, ଅର୍ଥାତ୍ ଏକ ନିୟୁତ କିଲୋଗ୍ରାମ ମାଟିରେ କେତେ କିଲୋଗ୍ରାମ ଖାଦ୍ୟସାର ରହିସି। ସାଧାରଣ ହିସାବରେ ପ୍ରତି ନିୟୁତ କିଲୋଗ୍ରାମ ମାଟିରେ 10 କିଲୋଗ୍ରାମ ଗନ୍ଧକ, 600 ଗ୍ରାମ ଦସ୍ତା, 6 କିଲୋଗ୍ରାମ ଲୌହ, 4 କିଲୋଗ୍ରାମ ମାଙ୍ଗାନିଜ, 400 ଗ୍ରାମ ତମ୍ବା, 500 ଗ୍ରାମ ବୋରନ ଆରୁ 100 ଗ୍ରାମ ମଲିବଡ଼େନମ ରହିବାର ଦରକାର। ଇଥୁ କମ୍ ହେଲେ ସେ ଅନୁସାର ପ୍ରୟୋଗ କରବାର ଦରକାର। ମାଟ ଅମ୍ଳୀୟ ବା କ୍ଷାରୀୟ ହେଲେ ଗଛ ଭଲ ବଢ଼ିନିପାରେ, ଗଛେ ଚେର୍ ମାଟିରୁ ଖାଦ୍ୟସାର ଗ୍ରହଣ କରିନିପାରେ, ସେଥିର୍ଲାଗି ଅମଲ କମିଯାଏସି। ଆମେ ଉଦ୍ୟମ କଲେ ଇ ଅସୁବିଧାରୁ ବି ଦୂରେଇ ପାର୍ମା। ଆମର ରାଜ୍ୟର ଅଧିକାଂଶ ମାଟ ଅମ୍ଳୀୟ ହଏ, ଇଥିର୍ଲାଗି ଅନେକ ପ୍ରକାରର ସମସ୍ୟା ଦେଖାଯାଏସି। ଇତାର ଦ୍ୱାରା ଗଛ ଭଲ ବଢ଼ିନିପାରେ। ମାଟିରେ ଯଥେଷ୍ଟ ଖାଦ୍ୟସାର ଥିଲେ ବି ଗଛର ଚେର୍ ଇତାକେ ଗ୍ରହଣ କରିନିପାରେ। କେତେଟା ଜାଗାନେ ଲୌହ ତଥା ଅନ୍ୟାନ୍ୟ ଅନୁସାରର ଅଧିକ ଦେଖାଯାଏସି, ଯାହାଦ୍ୱାରା ଗଛ ବଢ଼ବାରରେ ଅସୁବିଧା ହେସି। ଇଥିର୍ଲାଗି ମାଟିର ଅମ୍ଳତା କମାବାର ନିହାତି ଦରକାର ଆଏ। ଇଥିର୍ଲାଗି କାଗଜ କଲର ମଇଲା ବା ଚୁନ୍କେ ମାଟିରେ ମିଶାବାରକେ ପଡ଼୍ବା। ଫସଲ ବୁଣବାର 3 ରୁ 4 ସପ୍ତାହ ଆଗରୁ ଗୁଣ କରି ଚୁନ୍ ପ୍ରୟୋଗ କରାଯିବା। ମାଟିର ପ୍ରକାର ଆରୁ ଅମ୍ଳ ପରିମାପକ ମୂଲ୍ୟ ଅନୁସାରେ ଚୁନର ପରିମାଣ ଭିନ୍ନ ଭିନ୍ନ ହେଇଥିସି। ମାଟିର ଅମ୍ଳ ପରିମାପକ ମୂଲ୍ୟ 6.5ରେ ପହଞ୍ଚାବାର ଲାଗି ଚୁନ୍ ପ୍ରୟୋଗ କରବାର ନିହାତି ଜରୁରୀ ଆଏ। ଜମିଥି ବାରମ୍ବାର ୟୁରିଆ, ଆମୋନିୟମ ସଲଫେଟ୍ ଜାତୀୟ ସାର ବ୍ୟବହାର କଲେ ଅମ୍ଳୀୟତା ବଢ଼ିଯାଏସି, କିନ୍ତୁ ସିଙ୍ଗଲ ସୁପର ଫସ୍ଫେଟ୍ ଆରୁ କ୍ୟାଲସିୟମ ଆମୋନିଏଟ୍ ନାଇଟ୍ରେଟ୍ ସାର ପ୍ରୟୋଗ କଲେ ଅମ୍ଳୀୟତା କମିଯାଏସି। କେତେଟା ଜାଗାନେ ଅମ୍ଳ ପରିମାପକ ମୂଲ୍ୟ ଅଧିକ ଥିସି, ଇ ସବୁ ଜାଗାନେ ମାଟ କ୍ଷାରୀୟ ହେସି, ଇ ଜମିଥି ଫସଲ ଭଲ ନିହିତାଏ, ସେଥିର୍ଲାଗି ଇ ମାଟିର କ୍ଷାର ଅଂଶ କମାବାର ଉଚିତ। ଜମିଥି ଜିପ୍ସନ ପ୍ରୟୋଗ କଲେ ଖାରି ଅଂଶ କମିଯାଏସି। ମାଟିର ଅମ୍ଳ ପରିମାପକ ମୂଲ୍ୟ 8 ରୁ 9 ଭିତରେ ରହିଲେ ଦୋର୍ସା ମାଟିରେ ଏକର ପ୍ରତି 6 ରୁ 8 କ୍ୱିଣ୍ଟାଲ ଜିପ୍ସନ ପ୍ରୟୋଗ କରବାର ଦରକାର। ସେନ୍ତା ଅମ୍ଳ ପରିମାପକ ମୂଲ୍ୟ 9 ରୁ 10 ଭିତରେ ରହିଲେ 8 ରୁ 32 କ୍ୱିଣ୍ଟାଲ ତକ ଜିପ୍ସନ ପ୍ରୟୋଗ କରାଯାଇ ପାର୍ବା। ମୋଟାଲ ତଥା ବାଲିଆ ମାଟିରେ ଇ ପରିମାଣରେ ସାମାନ୍ୟ ପରିବର୍ତ୍ତନ କରାଯିବା। ଏତେ ପରିମାଣର ଜିପ୍ସନ ଏକା ବଛରେ ପ୍ରୟୋଗ ନି କରି ଥର ଥର କରି ପ୍ରୟୋଗ କରବାରକେ ପଡ଼୍ବା।
1: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା ତେଜରାଜ ଧରୁଆ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ।
1: ସୌଜନ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବଲାଙ୍ଗୀର।
2: ଏଥର ଶିଳ୍ପୀ ଉଷାରାଣୀ ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନା।

ଶୁଣୁଥିଲେ ପାରମ୍ପରିକ ଗୀତ, ଆଜି ଏଥିରେ ଶୁଣିଲେ ଛାନ୍ଦ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ, କଥାଚିତ୍ର ସଲାମ ସିନେମା। କଣ୍ଠଦାନ କରିଛନ୍ତି ସାଧନା ସରଗମ ଓ ସାଧୀ। ଗୀତ ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ଏଥର କଥାଚିତ୍ର ରିଭେଞ୍ଜ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ପାମେଲା ଜେନ୍। ଗୀତ ପଞ୍ଚାନନ ନାୟକ, ସଙ୍ଗୀତ ଦୀପକ କୁମାର।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ କଥାଚିତ୍ର ଲମ୍ହେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଏ ହରିହରନ୍ ଗୀତ ଆନନ୍ଦ ବକ୍ସି ସଙ୍ଗୀତ ସିଫ୍ ହରି

ଏଥର କଥାଚିତ୍ର ମିତୱା। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ବାବ୍ଲା। ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ସିଫାରୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କଥାଚିତ୍ର ସିଲସିଲା କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, କିଶୋର କୁମାର ଓ ସାଥୀ। ଗୀତ ଜାଭେଦ ଅଖତର, ସଙ୍ଗୀତ ସିଫ ହରି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କଥାଚିତ୍ର ହମ୍ ତୁମ୍ ପେ ମରତେ ହେଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ଗୀତ ଆନନ୍ଦ ବକ୍ସି। ସଙ୍ଗୀତ ଉତ୍ତମ ସିଂ।

ଏଥର କଥାଚିତ୍ର ଲାଲଦୁପଟ୍ଟା ମଲମଲକା। କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ। ଗୀତ ମଜରୁ ସୁଲତାନପୁରୀ। ସଙ୍ଗୀତ ଆନନ୍ଦ ମେଲିନ୍ଦ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତକବି ରାମଦାସ ବିରଚିତ ଦାର୍ଢ୍ୟତା ଭକ୍ତି। ଆଜି ଏଥିରେ ଶୁଣନ୍ତୁ ଦାମୋଦର ଦାସ ସମ୍ବାଦର ଦ୍ୱିତୀୟ ଭାଗ। ବେତାର ସମ୍ପାଦନା ଶ୍ରୀ ଚରଣ ଦାସ, ସଙ୍ଗୀତ ପ୍ରଫୁଲ୍ଲ ବେହେରା, ପ୍ରଯୋଜନା ଦୀପକ ସାମନ୍ତରାୟ। ଶିଳ୍ପୀମାନେ ହେଲେ ଦୁଃଖିଶ୍ୟାମ ତ୍ରିପାଠୀ, ଇରା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଏବଂ ମନ୍ମଥ ମିଶ୍ରା।

ପ୍ରଥମ ଭାଗରେ ଶୁଣୁଥିଲେ ଭକ୍ତ ଦାମୋଦର ଦାସ ଓ ତାଙ୍କ ପତ୍ନୀଙ୍କ ଅତିଥି ସତ୍କାରର ହୃଦୟସ୍ପର୍ଶୀ କାହାଣୀ। ଆଜି ଆସନ୍ତୁ ଶୁଣିବା ସେହି କଥାର ଶେଷ।

0: ରଜାର କଲୁ ଦାର୍ଢ଼୍ୟତା ଭକ୍ତି। ଆଜି ଏଥିରେ ଶୁଣୁଥିଲେ ଦାମୋଦର ଦାସ ସମ୍ବାଦର ଦ୍ୱିତୀୟ ଭାଗ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
0: ପ୍ରଚାର କରୁଛୁ ସୁଗମ ସଙ୍ଗୀତା। ଶିଳ୍ପୀ ନିବେଦିତା, ଗୀତିକାର ନିମାଇ ମହାନ୍ତି।

ଶୁଣୁଥିଲେ ସୁଗମ ସଙ୍ଗୀତ। ଶିଳ୍ପୀ ଥିଲେ ନିବେଦିତା। ଗୀତଗୁଡ଼ିକୁ ରଚନା କରିଥିଲେ ନିମାଇ ମହାନ୍ତି। ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

ରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବାବେଳେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି ସରକାର ସୁଶାସନ ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି ଭିତ୍ତିଭୂମି ବିକାଶ ସମାଜ କଲ୍ୟାଣ ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରି ଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ ଇଣ୍ଡୋନେସିଆ ଚାଇନା ଇରାନ ଦକ୍ଷିଣ ଆଫ୍ରିକା ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା କୃଷି ନବସୃଜନ ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ରଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ରଚାଷୀ ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁ ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧର୍ତ୍ତୀ ଆବାଙ୍କ ଜୀବନ ସାହସ ଆତ୍ମସମ୍ମାନ ଏବଂ

0: ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଜଳ ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା LPMSର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44 ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତ 50 ଓଭରରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ ଶତକୀୟ ପାଳି ଖେଳିଥିବାବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2 ୱିକେଟ୍ ନେଇଛନ୍ତି। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government empowered youth, women and farmers in last 12 years. India hits out at Pakistan in the United Nations, calls it factory of hate. 5-day BRICS agriculture ministers meeting begins in Indore. to focus on food security and empowerment of farmers. Strategic road project Zojila Tunnel achieves final breakthrough, bringing all-weather connectivity between Kashmir Valley and Ladakh closer to reality. Pradhan Mantri Surakshit Matritva Abhiyan completes 10 years. Nationwide celebrations to begin from today. IMD issues red alert for heavy rainfall over Karnataka, Kerala and Mahe. Also predicts heat wave conditions over Delhi, Punjab, Himachal Pradesh, Jammu and Kashmir, Ladakh, Uttar Pradesh, Vidarbha and West Rajasthan. And in men's cricket, India A set target of 278 runs against Sri Lanka A in Tri-Nation A series at Dambulla, Sri Lanka. Prime Minister Narendra Modi today said the government has spared no effort in empowering the country's youth, women and farmers over the past 12 years. In a social media post, Mr. Modi said, with the blessings of 1.4 billion citizens and the spirit of nation first, the government is dedicated to trust, development and public welfare. The Prime Minister noted that as a result of these tireless efforts, today the country has gained a new identity on the global stage, from infrastructure to the digital revolution. Mr. Modi underlined that to realize the resolve of a developed India, the government will continue to move forward relentlessly on the path of service, good governance and prosperity. External Affairs Minister Dr. S. Jaishankar has said the country's foreign policy has witnessed significant transformation in the past 12 years. In a social media post, Dr. Jaishankar said during this period, the government made passport issuance and attestation of documents a seamless experience for the common citizen and provided full support to citizens. He said the government facilitated access for Indian nationals to the global workplace and supported Indian businesses getting market access abroad. He said 44 embassies and consulates were opened to address the needs of Indians. Dr. Jaishankar said these efforts of the government enabled Indians to travel abroad with greater confidence and a stronger sense of pride. Union Home Minister Amit Shah will launch the Land Port Management System, LPMS, in New Delhi today. This initiative reflects the government's commitment to smart border management, aiming to enhance efficiency, transparency and security in cross-border trade and passenger movement through technology-driven solutions. LPMS is a digital platform designed to integrate operations across land ports into a unified system. The BRICS Agriculture Conference has commenced in Indore, Madhya Pradesh. Delegates from Brazil, Indonesia, China, Iran, South Africa, the UAE and other member countries are participating in the summit. Agriculture ministers, senior officials and experts from 21 countries are taking part in the summit. Multiple sessions are scheduled to be held today on topics including food security, farm innovation, climate-friendly farming, agricultural trade and empowering small farmers. A special dialogue among agriculture ministers will be held on Friday. It will focus on food security through small farmers, women and youth. The ministerial meeting of BRICS nations will take place on Saturday. The Enforcement Directorate ED is conducting search operations at six premises across Punjab, Uttar Pradesh and Delhi NCR in connection with a money laundering case involving Hampton Sky Realty Limited. According to ED officials, the premises being covered include both residences and business offices connected with persons and entities linked to Hampton Sky Realty Limited. Further details are awaited. The case is linked to Aam Aadmi Party leader and Punjab Minister Sanjeev Arora. According to the probe agency, it uncovered a large-scale money laundering operation allegedly carried out through entities linked to Mr. Arora. ED had said that fake GST purchases of mobile phones worth over 100 crore rupees were used, followed by exports to allegedly round-trip illegitimate funds from Dubai to India. India has strongly criticized Pakistan at the United Nations for running an organized factory of hate that exploits religious terminology to cultivate permanent hostility towards India among its citizens. Speaking at a United Nations Security Council session, India's permanent representative to the United Nations, Parvathaneni Harish, slammed Islamabad for propagating state-sponsored disinformation by labeling militant outfits operating inside its own territory.

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ମସିହା ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟ ପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3ଟି କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4,00,000 କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32ରୁ ଅଧିକ ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି ଭିଡିଏଫ୍ ଏବଂ ବିଏସ୍ଏଫ୍ ପକ୍ଷରୁ

ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମୀ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ, ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣ ଯୋଗ୍ୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2024 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ଆୟୋଜିତ ହୋଇଛି। ସେମିଫାଇନାଲ୍ରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ

ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ। ତା ସହ www.prasarbharati.gov.in ଲାଇଭ୍ ରେଡ଼ିଓ ଟେପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ପାରମ୍ପରିକ ଗୀତରେ ଶୁଣୁଥିଲେ ଛାନ୍ଦ ଆକାଶବାଣୀ ବଲାଙ୍ଗୀର। ଶ୍ରୋତବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଭଜନ, କଣ୍ଠଶିଳ୍ପୀ ଉଦିତ ନାରାୟଣ। ପ୍ରଥମେ ଗୀତିକାର ସରସ୍ୱତୀ କୁମାର ଦୀପକ।

0: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
1: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
0: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
1: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡି ହେଲା sdair@gmail.com।
2: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଭଜନ। ଏଥର କାର୍ଯ୍ୟକ୍ରମର ଶେଷରେ ଯୋଗେଶ ପ୍ରବୀଣଙ୍କ ରଚନା।

ପ୍ରଜର କୁଲୁ କେତୋଟି ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଉଦିତ ନାରାୟଣ। ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏଥର ହିନ୍ଦୀରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।

0: सरकार ने प्रश्न पत्रों की तैयारी से लेकर बाद की प्रक्रियाओं तक पूर्ण गोपनीयता बनाए रखते हुए सभी आवश्यक उपाय सुनिश्चित किए हैं। शिक्षा मंत्री ने कहा कि इस प्रक्रिया में आने वाली चुनौतियों से निपटने के लिए खुफिया ब्यूरो और केंद्रीय जांच ब्यूरो सहित सभी साइबर सुरक्षा संसाधनों को लगाया गया है। इस बीच दिल्ली की एक अदालत ने आज नीट यूजी पेपर लीक मामले में आरोपी मनीषा वाघमारे की जमानत याचिका खारिज कर दी है। मामले की जांच कर रही सीबीआई ने अदालत में कहा कि पुणे शिक्षा सलाहकार वाघमारे ने पैसे के बदले विद्यार्थियों को परीक्षा के प्रश्न पत्र लीक किए। अमेरिका के एक संघीय न्यायाधीश ने डोनाल्ड ट्रंप प्रशासन द्वारा प्रस्तावित $1,00,000 के H-1B वीजा शुल्क को रद्द करते हुए इसे गैर कानूनी करार दिया है। इससे कई कुशल भारतीय पेशेवरों को फायदा होगा। पिछले साल सितंबर में राष्ट्रपति डोनाल्ड ट्रंप ने H-1B वीजा आवेदन शुल्क को लगभग 2,000 से बढ़ाकर $1,00,000 करने की घोषणा की थी। श्रीलंका के दामोला में एक दिवसीय त्रिकोणीय क्रिकेट श्रृंखला के पहले मुकाबले में भारत ए ने श्रीलंका ए को 278 रन का लक्ष्य दिया है। जवाब में श्रीलंका ए ने ताजा समाचार मिलने तक 48 ओवर में 7 विकेट पर 268 रन बना लिए हैं। इससे पहले भारत ने ऋतुराज गायकवाड़ के 101 रन की बदौलत निर्धारित 50 ओवर में 6 विकेट पर 277 रन बनाए थे। इसके साथ ही ये समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁରୁ ଏଥର ଆମ କାର୍ଯ୍ୟକ୍ରମର ସୂଚନା ଚଳିତ ଅଧିବେଶନରେ ସନ୍ଧ୍ୟା 6:10 ରହିଛି ଓଡ଼ିଆ ଭକ୍ତିଗୀତ 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ପରେ ପରେ 6:40 ସମ୍ବାଦ ଏବଂ ସମ୍ବାଦଭିତ୍ତିକ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ପ୍ରଚାର କରିବୁ ରାତି 7:30। ଏଥିରେ ଆଜି ଗାଈଗୋରୁଙ୍କ ପାଇଁ ଘାସ ଚାଷ ଓ ବୀମା ଯୋଜନା ସମ୍ପର୍କରେ ଶୁଭେନ୍ଦୁ ସୁଧା ଷଡ଼ଙ୍ଗୀ ସବ୍ଡିଭିଜନାଲ ଭେଟେନାରୀ ଅଫିସରଙ୍କ ସହ ଆଲୋଚନା ରହିଛି। ଶବ୍ଦ ସୁଧା ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:00। ଏଥିରେ ବନ୍ଦନା ପଟ୍ଟନାୟକ କବିତା ରହିଛି। 8:15 ତୁଳସୀ ରାମାୟଣ ଏହାର 59ତମ ଭାଗ। ଏହା ପରେ ପରେ ଭଜନ ଶୁଣିପାରିବେ ଏବଂ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:30। ଶ୍ରୋତାବନ୍ଧୁ ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ଓଡ଼ିଆ କଥାଚିତ୍ର ଗୀତ ରାତି 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ୟଶରାଜଙ୍କ ଶାସ୍ତ୍ରୀୟ ଗାନ ଶୁଣିପାରିବେ। ଏହା ପରେ ପରେ ରାତି 11:00 ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ଶୁଣିବେ। ରାତି 11:10 ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ଅଧିବେଶନର ପ୍ରାରମ୍ଭରେ ଭକ୍ତି ଗୀତଭରା କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ 6:05। 6:30 ଆମ ପରିବେଶ କାର୍ଯ୍ୟକ୍ରମ ଏଥିରେ ରହିଛି ଆଲୋଚନା ଜଙ୍ଗଲ ପାଇଁ ଆମେ ଆଲୋଚକ ଉଦୟନାଥ ଶତପଥୀ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। 7:35 ଚାଷରହାଲ କାର୍ଯ୍ୟକ୍ରମ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସ ଶୁଣିପାରିବେ 7:35। 7:50 ପାରମ୍ପରିକ ଗୀତର କାର୍ଯ୍ୟକ୍ରମ ରହିଛି। ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ହିନ୍ଦୀ କଥାଚିତ୍ର ଗୀତ 8:30 ଏବଂ 8:45 ଓଡ଼ିଆ କଥାଚିତ୍ର ଗୀତ। ଏହା ପରେ ପରେ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ରିଲେ କରିବୁ। ବାତାୟନ କାର୍ଯ୍ୟକ୍ରମ ଶୁଣିପାରିବେ 11:00। 12:00 ଗୃହିଣୀ ଭଉଣୀମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ଏଥିରେ ରହିଛି ଖରାଦିନିଆ ଖାଦ୍ୟପେୟ ସମ୍ପର୍କରେ ଆଲୋଚନା ଏବଂ 12:30 ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଏ ଥିଲା ଆମ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର।
2: आकाशवाणी बलांगीर केन्द्र रे प्रचार करंतु आपणक व्यवसाय संबंधी विज्ञापन
3: निजर व्यवसाय सेवा ग्राहकों पाखरे सहजरे सुविधारे पहुंचेबा पाई

0: ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
0: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା SDAIR ବଲାଙ୍ଗୀର@gmail.com।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ଏଥର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଦୀପ୍ତିମୟ ଦାସ, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ବିପିନ ବାରିକ।

ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ଏଇଡିପି ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ

ପ୍ରଜର୍ଗଲୁ ଓଡ଼ିଆ ଭକ୍ତିଗୀତ ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଦୟାକରି କିଛି କ୍ଷଣ ଅପେକ୍ଷା କରନ୍ତୁ।

0: ଅବସରରେ ଆଜ ରହିଛି ଆଲୋଚନା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ।
1: ଅସୀମ ଶକ୍ତିର ଭଣ୍ଡାର ସମୁଦ୍ର ଜୀବସତ୍ତାର ପ୍ରଥମ ଉତ୍ସ। ସମୁଦ୍ର ଶଯ୍ୟା ତଳେ ସାଇତା ହୋଇ ରହିଛି ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ। ସମୁଦ୍ର ଗର୍ଭରୁ ମିଳେ ହୀରା ମୋତି ଇତ୍ୟାଦି ଦୁର୍ଲଭ ପ୍ରାକୃତିକ ସମ୍ପଦ, ସେଥିପାଇଁ ସମୁଦ୍ରର ଅନ୍ୟ ନାମ ରତ୍ନାକର। ବିଶ୍ୱ ପାଣିପାଗକୁ ନିୟନ୍ତ୍ରଣ କରେ ସମୁଦ୍ର, ଜଳଚକ୍ରର ସେ ମୁଖ୍ୟ କାରକ। ସମୁଦ୍ର ଢେଉ ଓ ପବନରୁ ଉତ୍ପନ୍ନ ହେଉଛି ବିଜୁଳି ଶକ୍ତି। ସୂର୍ଯ୍ୟରୁ ଆସୁଥିବା ଉତ୍ତାପକୁ ସେ ଅର୍ଦ୍ଧାଧିକ ଶୋଷଣ କରିନିଏ ଏବଂ ତା ଯୋଗୁଁ ସମ୍ଭବ ହୁଏ ମୌସୁମୀ ପ୍ରବାହ। ସମୁଦ୍ର ଉପକୂଳ ଜୈବ ବିବିଧତାର ଏକ ଗତିଶୀଳ କେନ୍ଦ୍ର। ସମୁଦ୍ରରୁ ମିଳେ ଆମର ଅତ୍ୟାବଶ୍ୟକ ଖାଇବା ପଦାର୍ଥ ଲୁଣ। ବହିର୍ବାଣିଜ୍ୟ ନିମନ୍ତେ ସମୁଦ୍ର ପଥ ହିଁ ସବୁଠାରୁ ସୁଲଭ ଓ ନିର୍ଭରଯୋଗ୍ୟ। ବାଣିଜ୍ୟ କହିଲେ ସାଧାରଣତଃ ପଣ୍ୟ ସାମଗ୍ରୀର ଆମଦାନୀ ରପ୍ତାନୀ ବା ପରିବହନକୁ ବୁଝାଏ, ଯାହାର ବିସ୍ତାର ଉପରେ ନିର୍ଭର କରେ ଦେଶର ଆର୍ଥିକ ଅଭିବୃଦ୍ଧି। ପୃଥିବୀର ସମୁଦାୟ ଆୟତନର 71 ଭାଗ ହେଉଛି ମହାସମୁଦ୍ର ଏବଂ ଏହି ବାଟ ଦେଇ ପରିବହନ ହୁଏ ପୃଥିବୀର ମୋଟ ବାଣିଜ୍ୟ କାରବାରର 90%। ଏହି ଦୃଷ୍ଟିରୁ ସମୁଦ୍ର ହେଉଛି ଭାରତର ବାଣିଜ୍ୟିକ ଜୀବନରେଖା। ମହାସାଗର ଦେଇ ପ୍ରବାହିତ ହୁଏ ଭାରତର ଅର୍ଥନୀତି। ଅଶୋଧିତ ତୈଳ ଏବଂ କୋଇଲା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ବୟନ ଶିଳ୍ପ ଓ କୃଷି ଉତ୍ପାଦନ ପର୍ଯ୍ୟନ୍ତ ବ୍ୟସ୍ତବହୁଳ ବନ୍ଦର ଗୁଡ଼ିକ ଦେଇ ପରିବହନ କରାଯାଏ ଏବଂ ଏହି ବନ୍ଦର ଗୁଡ଼ିକ ଯୋଗୁଁ ବିଶ୍ୱର ବିଭିନ୍ନ ବଜାର ସହିତ ଯୋଡ଼ି ହୋଇ ରହିଛି ଭାରତ। ବିଶ୍ୱର ଅଧିକାଂଶ ପର୍ଯ୍ୟଟନ କେନ୍ଦ୍ର ସମୁଦ୍ର କୂଳ ଉପରେ ନିର୍ଭରଶୀଳ। ପର୍ଯ୍ୟଟନ ଶିଳ୍ପ, ହୋଟେଲ ଏବଂ ସ୍ଥାନୀୟ ବ୍ୟବସାୟ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସମୁଦ୍ର ଯୋଗାଏ ରୋଜଗାର। ମତ୍ସ୍ୟଜୀବୀ ଓ ରପ୍ତାନିକାରୀଙ୍କ ପାଇଁ ଏହା ଏକ ବିରାଟ ବଜାର। ମାଛ ଓ ଚିଙ୍ଗୁଡ଼ି ରପ୍ତାନୀ କରି ବିଦେଶୀ ମୁଦ୍ରା ଅର୍ଜନ କରନ୍ତି ପୃଥିବୀର ବିଭିନ୍ନ ଦେଶ। ସାମୁଦ୍ରିକ ସମ୍ପଦକୁ ଆଧାର କରି ଇତିହାସ କହେ ଓଡ଼ିଆ ଜାତି ଯେତିକି ସମରକୂଳ କୁଶଳୀ ସେତିକି ସାଗର ବିଳାସୀ। ଖ୍ରୀଷ୍ଟପୂର୍ବ କାଳରୁ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରାକୁ ସେ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଦରିଆପାରି ନୌବାଣିଜ୍ୟରେ ଅର୍ଜିଥିଲା ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା। ଦିନରେ ସୂର୍ଯ୍ୟ ଓ ରାତିରେ ଆକାଶର ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ ଓ ଶିଶୁମାରା ଆଦି ନକ୍ଷତ୍ର ସହାୟତାରେ ଦିଗ ନିର୍ଣ୍ଣୟ କରି ସାଧବପୁର ପର୍ଣ୍ଣଭରା ବୋଇତ ପହଞ୍ଚି ଯାଉଥିଲା ବାଲି, ଜାଭା, ସୁମାତ୍ରା, ବୋର୍ନିଓ, ବର୍ମା ଓ ସିଂହଳ ଆଦି ଦେଶରେ। ଦରିଆପାରି ନୌବାଣିଜ୍ୟ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିଲା ସାଧବ ସଂସ୍କୃତି। ନୌବାଣିଜ୍ୟ ଯୋଗୁଁ ସାଧବମାନେ ଏତେ ପ୍ରାଚୁର୍ଯ୍ୟରେ ଅଧିକାରୀ ଥିଲେ ଯେ ସେମାନଙ୍କ ପ୍ରାସାଦରେ ହାତୀଦାନ୍ତର ବିଭିନ୍ନ କାରୁକାର୍ଯ୍ୟ ଖଞ୍ଜ ଯାଉଥିଲା ଏବଂ ସେହି ପ୍ରାସାଦକୁ କୁହାଯାଉଥିଲା ଦନ୍ତା ଗୃହ। କେବଳ ସାଧବ ନିଅନ୍ତି, ବୋଇତ ବାହିନୀର ଅନ୍ୟ ସଦସ୍ୟମାନେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସ୍ୱଚ୍ଛଳ ଥିଲେ। ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ କୈବର୍ତ୍ତ, ବୋଇତାଇ, ତରାଇ, ପୋଥାଳ, ସାଥୁଆ, ପାଠିଆ, ଶାସମଲ୍ଲ ଓ ସାହୁ ସଂଜ୍ଞାଧାରୀମାନେ ବାସ କରନ୍ତି, ସେମାନଙ୍କ ପୂର୍ବଜମାନେ ଥିଲେ ବୋଇତ ବାହିନୀର ସଦସ୍ୟ। ଅର୍ଥାତ୍ ଏହି ସମୁଦ୍ର ଦେଇ ଆସିଥିଲା ରାଜ୍ୟର ଆର୍ଥିକ ସମୃଦ୍ଧି। ଏହି ଦୃଷ୍ଟିରୁ ସମୁଦ୍ର ସମ୍ପଦକୁ ବିକାଶର ଇଞ୍ଜିନ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଓଡ଼ିଶା। ବନ୍ଦର ନିର୍ମାଣ ଓ ଆଧୁନିକୀକରଣ ଅର୍ଥ ଦେଶର ଭବିଷ୍ୟତ ନିର୍ମାଣ। ତେଣୁ ଗଞ୍ଜାମ ଜିଲ୍ଲାର ବାହୁଡ଼ା ମୁହାଣରେ ଏକ ଗ୍ରୀନଫିଲ୍ଡ ବନ୍ଦର ନିର୍ମାଣ ହେବାକୁ ଯାଉଛି, ଯାହାଦ୍ୱାରା ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ସହିତ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ଏଥିସହିତ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ତ୍ୱରାନ୍ୱିତ ହେବାକୁ ଯାଉଛି 150 ନୂତନ ଜାହାଜ ନିର୍ମାଣ ଓ 500 ଯାନ୍ତ୍ରିକ ଡଙ୍ଗାର ଉନ୍ନତିକରଣ ଦ୍ୱାରା ଆଧୁନିକ ମାଛ ବଜାର ସହିତ ଧାମରା, ଚାନ୍ଦବାଲି ଓ ଅସ୍ତରଙ୍ଗ ବନ୍ଦରର ବିକାଶ କାର୍ଯ୍ୟ। ନୀଳ ଅର୍ଥନୀତିର ସମୃଦ୍ଧି ପାଇଁ ଓଡ଼ିଶାରେ ରହିଛି 480 ବ୍ୟାପୀ ସୁଦୀର୍ଘ ବେଳାଭୂମି। ଏଠାରେ ସାମୁଦ୍ରିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପ୍ରତି ଧ୍ୟାନ ଦେଲେ ସମ୍ଭବ ହେବ ନିରନ୍ତର ଆର୍ଥିକ ଅଭିବୃଦ୍ଧି। ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବିଭିନ୍ନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ ହୋଇପାରିଲେ ସାମୁଦ୍ରିକ ଅର୍ଥନୀତି ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ଓଡ଼ିଶା ହେବ ପୂର୍ବ ଭାରତର ପ୍ରବେଶ ଦ୍ୱାର, ବଦଳିଯିବ ରାଜ୍ୟର ଚିତ୍ର।

ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: आप ई कोर्ट प्लेटफॉर्म पे एक ऐप बनाई और वहां जैसे ही अपलोड करोगे मजिस्ट्रेट साहब का आदेश, तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2 ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା, ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ୍ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ଅଧିକ ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକିରି ଆଜି ଆତ୍ମନିର୍ଭର ଭାରତ।

0: ଆଡ଼କୁ ଦ୍ରୁତଗତିରେ ବଢ଼ି ଚାଲିଛି।
1: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏ ନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSME ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା PMSME ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ PMG ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ SIR ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି SIR କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ

0: କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ, ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଭାରତରେ ଗତ 12 ବର୍ଷ ମଧ୍ୟରେ ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସରଳ ଅନୁପାଳନଗତ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମ ସୃଷ୍ଟି କରାଯାଇପାରିଛି। ବ୍ୟବସାୟିକ କ୍ଷେତ୍ରକୁ ଗତିଶୀଳ କରିବା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆଧାରିତ ଶାସନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଫଳରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟ କରିବାର ସହଜତା ଉନ୍ନତ ହୋଇପାରୁଛି। ବିଶ୍ୱ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟବସାୟିକ ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରୀୟ ମୂଲ୍ୟାଙ୍କନରେ ଏ କ୍ଷେତ୍ରରେ ଭାରତର ଅଗ୍ରଗତି ପ୍ରତିଫଳିତ ହେଉଛି। ଦେଶର ଆର୍ଥିକ ପ୍ରଦର୍ଶନ, ସ୍ଥିର ସରକାର ଏବଂ ବଜାର ଦକ୍ଷତା ବ୍ୟବସାୟ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି। 2014 ବିଶ୍ୱସ୍ତରରେ 142ତମ ସ୍ଥାନରେ ଥିବା ଭାରତ 2025 ଉନ୍ନୀତ ହୋଇ 41 ପହଞ୍ଚିଛି। ସଶକ୍ତ ବ୍ୟବସାୟିକ ପରିବେଶ, ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନିୟାମକ ସଂସ୍କାରକୁ ଏହା ପ୍ରତିଫଳନ କରୁଛି। ବିଶ୍ୱ ବ୍ୟାଙ୍କର ପରିଚାଳନା ପରିପକ୍ୱତା ସୂଚକାଙ୍କ ଅନୁଯାୟୀ 2020, 2022 ଏବଂ 2025 ଭାରତ ଗ୍ରୁପ୍ ଏ ର ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲା। ସାର୍ବଜନୀନ କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଭାରତ ଏହି ସଫଳତା ପାଇଛି। ଏ କ୍ଷେତ୍ରରେ ବିଶ୍ୱସ୍ତରରେ ସାର୍ବଜନୀନ ସେବା ପ୍ରଦାନ, ଡିଜିଟାଲ କ୍ଷେତ୍ରରେ ନାଗରିକଙ୍କୁ ପ୍ରୋତ୍ସାହନ, ସ୍ୱଚ୍ଛ ତଥା ସୁବ୍ୟବସ୍ଥିତ ପରିଚାଳନା ଏବଂ ନବସୃଜନଶୀଳ ଅଭ୍ୟାସକୁ ଗ୍ରହଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏପରିକି ବିଭିନ୍ନ ଦେଶରେ ଡିଜିଟାଲ ସରକାରୀ ଦୃଶ୍ୟପଟ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ନେଇ ଜାତିସଂଘ କରିଥିବା ଇ ସରକାର ସର୍ଭେରେ ଭାରତ ସାମଗ୍ରିକ ଭାବେ ଉଚ୍ଚ ସ୍କୋର ହାସଲ କରିଛି। ଉଚ୍ଚ ମାନ୍ୟତା ପାଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ଲାଇନ୍ ସେବା, ଟେଲିକମ୍ୟୁନିକେସନ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ନିବେଶ ତଥା ଆନୁଷ୍ଠାନିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ନେଇ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଏହା ହ୍ରାସ କରିବା ସହିତ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରକୁ ଅଧିକ ସହଯୋଗ ପ୍ରଦାନ କରିପାରୁଛି। 2016 ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବା ସହ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରିପାରିଛି। ଚାକିରି ଖୋଜୁଥିବା ଯୁବକ ବର୍ଗ ଏବେ ନିଯୁକ୍ତି ସୃଷ୍ଟିକାରୀ ଭାବେ ପରିଗଣିତ ହୋଇଛନ୍ତି। 2016 ଦେଶରେ ସ୍ୱୀକୃତିପ୍ରାପ୍ତ 502 ଷ୍ଟାର୍ଟଅପ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 224,000 ଅଧିକ ହୋଇଛି। ଏ କ୍ଷେତ୍ରରେ 2,30,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯିବା ଦ୍ୱାରା ବ୍ୟବସାୟ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ନେଇ ରହିଥିବା ଆହ୍ୱାନଗୁଡ଼ିକ ପ୍ରତିହତ କରିବା ସହ ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ଦକ୍ଷତା ବୃଦ୍ଧି ପାଇଛି। 19 ରାଜ୍ୟର ନାଗରିକ ଏବେ ଘରୁ ଡିଜିଟାଲ ସ୍ୱାକ୍ଷରିତ ଆଇନଗତ ଭାବେ ବୈଧ ଭୂମି ରେକର୍ଡ ପାଇବାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। 406 ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ବନ୍ଧକ ଜମି ଯାଞ୍ଚ କରିବାର ସୁଯୋଗ ପାଇଥିବାରୁ ଋଣ ପ୍ରଦାନ ବେଶ୍ ସହଜ ଏବଂ ସମୟୋପଯୋଗୀ ହୋଇପାରିଛି। ଗୋଟିଏ ଦେଶ ଗୋଟିଏ ପଞ୍ଜୀକରଣ ବ୍ୟବସ୍ଥାକୁ ଜାତୀୟ ଜେନେରିକ ତଥ୍ୟ ପଞ୍ଜୀକରଣ ପ୍ରଣାଳୀ ଅଧିକ ସଶକ୍ତ କରିପାରିଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ଡିଜିଟାଲ ପ୍ଲାଟଫର୍ମ ବ୍ୟବସାୟିକ ଆବଶ୍ୟକତାକୁ ଚିହ୍ନଟ, ଅନୁମୋଦନ ଆଦି ପ୍ରକ୍ରିୟାକୁ ଅଧିକ ସରଳ କରିପାରିଛି। ସମୟସୀମା ହ୍ରାସ ପାଇବା ସହ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଅନୁମତି ପ୍ରଦାନ

0: ଅଧିକ ସଶକ୍ତ ହୋଇପାରିଛି। ଡିଜିଟାଲ ସାର୍ବଜନୀନ ବ୍ୟବସାୟିକ ପ୍ଲାଟଫର୍ମ, ବାଣିଜ୍ୟ ନେଟୱାର୍କ ଏବଂ ସମନ୍ୱିତ ପରିଚାଳନାଗତ ସଂସ୍କାର ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ର ପାଇଁ ବଜାର ପ୍ରବେଶ ଅଧିକ ସହଜ ହୋଇପାରିଛି। ଦେଶବ୍ୟାପୀ କ୍ରେତା, ବିକ୍ରେତା, ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। 2014 ଦେଶରେ ସମନ୍ୱିତ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିଚାଳନାଗତ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। 2021 ଅକ୍ଟୋବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। ବିଗତ ବର୍ଷଗୁଡ଼ିକରେ ଭାରତ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ ବ୍ୟବସାୟିକ ପରିବେଶ ସୃଷ୍ଟି କରିପାରିଛି। ସରଳୀକୃତ ନିୟମାବଳୀ, ଡିଜିଟାଲ ପରିବର୍ତ୍ତନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ବଜାର ପ୍ରବେଶରେ ଉନ୍ନତି ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନର ମିଳିତ ଶକ୍ତିକୁ ଏହି ସଫଳତା ପ୍ରତିପାଦନ କରୁଛି। ବିଶ୍ୱସ୍ତରରେ ଭାରତ ଏକ ପ୍ରତିଯୋଗିତାମୂଳକ ନିବେଶ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।

ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମ ପୋଷ୍ଟ ଦି ଓଡ଼ିଶାର ବିକାଶ ଦି ନନ୍ଦିନୀ ଶତପଥୀଙ୍କର ବହୁତ ଅବଦାନ ରହିଛି ବୋଲି କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଆଗର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଆଉ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଆ ସିନେମା ମେହେର ମୁଣ୍ଡାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରମୁକ୍ତ ଘୋଷଣା କରିଛନ୍। ଇ ବାବଦ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଓଡ଼ିଶାର ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟଙ୍କର ଜୀବନ ସଂଘର୍ଷ ଆଉ ସଫଳତା ଉପରେ ଇ ସିନେମା ତିଆରି ହୋଇଛି। ଗଲା 15 ତାରିଖ ଦିନ ରାଇଜେ ଇ ସିନେମା ମୁକ୍ତିଲାଭ କରିଥିଲା। ଓଡ଼ିଶାର ମହାନ ପାରମ୍ପରିକ ଐତିହ୍ୟ ଆଉ କାରିଗରୀ କୌଶଳକେ ଇ ଚଳଚ୍ଚିତ୍ର ଜରିଆରେ ପ୍ରଦର୍ଶିତ କରାଯାଇଥିବାନୁ ମୁଖ୍ୟମନ୍ତ୍ରୀ ଇଟାକେ କରମୁକ୍ତ କରବାର ଲାଗି ନିଷ୍ପତ୍ତି ନେଇଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିର ସଚିବ ଭାବେ ଓଏଏସ୍ ଅଧିକାରୀ ସତ୍ୟବ୍ରତ ରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେନ୍ତା ଓଏଏସ୍ ଅଧିକାରୀ ସଞ୍ଜୀବିତା ରାୟଙ୍କୁ ଓପିଏସ୍ସିର ଅତିରିକ୍ତ ସଚିବ ଆଉ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ଧାମନୁ ଧାମ ଶବ୍ଦ ହଟାଯିବା ବୋଲି ଘୋଷଣା କରିଛନ୍। ଇତାର ବଦଲେ ଇତାର ନାଁ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ରଖାଯିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ରୁତୁରୁ ଏହି ନିଷ୍ପଭି ନିଆଯାଇଛି। ନାଁ ପରିବର୍ତ୍ତନ ଲାଗି ଖୁବ୍ ଜଲ୍ଦି କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ କରାଯିବା ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ୱଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଟି ବୌଦ୍ଧ ଜିଲ୍ଲାନ ସୌରଶକ୍ତିର ବ୍ୟାପକ ପ୍ରସାର ଆଉ ଅକ୍ଷୟ ଶକ୍ତି ବ୍ୟବହାରକେ ତହକାବାର ଲକ୍ଷ୍ୟଟି ମଡେଲ ସୋଲାର ଭିଲେଜ୍ ବାଛବାର ପ୍ରକ୍ରିୟା ମୂଲିଛି। ବୌଦ୍ଧ ବିଧାୟକ ଆଉ ସରକାରୀ ଦଳର ମୁଖ୍ୟ ସଚେତକ ସୁରଜ କୁମାର ପ୍ରଧାନ, କଣ୍ଟାମାଲ ବିଧାୟକ ଆଉ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନେଚରଣ ଡାଙ୍ଗଙ୍କର ଉପସ୍ଥିତି ଜିଲ୍ଲାସ୍ତରୀୟ କମିଟି ବୈଠକ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟା ଗାଁକେ ଚିହ୍ନଟ କରାଯାଇଛି। ଆଇବା 6 ମାସ ଭିତରେ ଗାଁମାନଙ୍କର ଭିତରୁ ସବୁନୁ ଭଲ ପ୍ରଦର୍ଶନ କରୁଥିବା ଗାଁକେ ମଡେଲ ସୋଲାର ଭିଲେଜ୍ ଭାବେ ବଛାଯାଇକରି 1 କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ବୈଠକ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ରାଜ୍ୟର କିଛିଟା ଇଲାକାକେ ପହଞ୍ଚବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇକରି ଅଲଗା ରାଜ୍ୟକେ ଯାଉଥିବାରୁ ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ମୁଲେଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍। ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଆଗକେ ବଢ଼ବାର୍ତ୍ତି ଅତ୍କା ସାହାଯ୍ୟ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଇଜେ ଆଇବା 11 ତାରିଖରୁ ବର୍ଷାର ପରିମାଣ ବଢ଼ବା ଆଉ 12 ତାରିଖ ଦକ୍ଷିଣ ଓଡ଼ିଶାର କେତେଟା ଜିଲ୍ଲାନ ଜବର ବର୍ଷା ହେବାର ସମ୍ଭାବନା ଅଛି। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ଶିଘାକେ ପହଞ୍ଚିଛି କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଇଷ୍ଠାନୁ ହେଲା ମୂଲ। ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ଦେଶବାସୀ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ଓଡ଼ିଶା ପହଞ୍ଚିବା ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜି ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା। ଏବଂ ଶ୍ରୀଲଙ୍କାର ଦାମ୍ବୋଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂହ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମ୍ମନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମନରେଗାରୁ ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭିଜି ରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଭିଭିଜି ରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। 26ଟି ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ରାଜ୍ୟର ଆବଣ୍ଟନ ହ୍ରାସ କରାଯାଇନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଣ୍ଟନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
2: ସଭି ରାଜ୍ୟ କି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଲିଖା ହେ ଉନକି ପହିଲେ ବି ସହଯୋଗ ରହା ହେ ଇସ୍ ବାତ ଥୋଡ଼ା ଔର ବି ଧ୍ୟାନ ଦିଆଯାଏ। ଇସ୍ ବିଚ୍ ମେ ଅନେକ ରାଜ୍ୟ କି ମୁଖ୍ୟମନ୍ତ୍ରୀ ଅପନେ ରାଜ୍ୟ କି ଡିଜି ଓ ଚିଫ୍ ସେକ୍ରେଟରୀ କି ଉପସ୍ଥିତି ମେ ଡିଷ୍ଟ୍ରିକ୍ଟ କଲେକ୍ଟର କି ମିଟିଂ

0: एसपी की मीटिंग राउंड शुरू किए हैं, जिसमें एनटीए के डीजी स्वयं भी यहां से ऑनलाइन जुड़ते हैं। अनेकों राज्यों की मीटिंग होगी, आज जैसे बिहार की मीटिंग था, आने वाले दिनों में भारत सरकार की गृह सचिव भी उस पर एक उच्च स्तरीय मीटिंग लेने वाले हैं।
1: मंत्री कहिछन्ति एही प्रक्रिया रे जड़ित आह्वानर मुकाबला पई गुइंदा संस्था एवं केंद्रीय तदंत ब्यूरो समेत समस्त साइबर सुरक्षा संबल को नियोजित करा जायछि। दिल्ली रो एक अदालत आज नीट यूजी 2026 प्रश्नपत्र प्रघट मामलार अभियुक्त मनीषा वाघमारी जमिन आवेदन को खारज करिछन्ति। मामलार तदंत करुथिबा केंद्रीय तदंत ब्यूरो सीबीआई एवं अभियुक्त पक्षर जुक्ति शुणिबा परे दिल्लीर राउस आवेन्यू अदालत एही निर्देश देइछन्ति। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକୁ ଉଦ୍ଘାଟନ କରିଛନ୍ତି। ଏହା ଭାରତର ସ୍ଥଳସୀମାରେ କାର୍ଗୋ ପ୍ରକ୍ରିୟାକରଣ ଏବଂ ଯାତ୍ରୀମାନଙ୍କ ଯାତାୟତକୁ ଡିଜିଟାଲାଇଜ୍ ତଥା ସୁବ୍ୟବସ୍ଥିତ କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୀମା ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମଞ୍ଚ ବିକଶିତ ଭାରତ 2047ର ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି। ଏହା ବାଣିଜ୍ୟ ସୁବିଧା, ଯୋଗାଯୋଗ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ।
2: हमारी स्मार्ट बॉर्डर की संकल्पना में लैंड पोर्ट अथॉरिटी का बहुत बड़ा योगदान आने वाले दिनों में है। ये जो लैंड पोर्ट मैनेजमेंट सिस्टम और स्मार्ट बॉर्डर की संकल्पना, ये दो मिलकर एक प्रकार से अभेद और सुरक्षित बॉर्डर का निर्माण करेंगे, इसमें मेरे मन में कम से कम कोई शंका नहीं।
1: ଶ୍ରୀ ଶାହା ଗୁରୁତ୍ୱାରୋପ କରି କହିଥିଲେ, ସରକାର ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ବିଶ୍ୱବ୍ୟାପୀ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜି ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ 21 ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବ୍ରିକ୍ସରେ ଅଧ୍ୟକ୍ଷତା କରୁଥିବା ଭାରତ ଏହି କୃଷି ସମ୍ମିଳନୀର ଆୟୋଜନ କରୁଛି। ସମ୍ମିଳନୀର ପ୍ରଥମ ଦିନରେ ଆଜି କୃଷି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ଆହ୍ୱାନଗୁଡ଼ିକର କାରଣ ଉପରେ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱର କୃଷକମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରିବର୍ତ୍ତନଶୀଳ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିପରି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ଏବଂ ଏହାର ମୁକାବିଲା ପାଇଁ କିଭଳି ଭାବେ ଅଧିକ ସହନଶୀଳ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ନେଇ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର କୃଷି ବିଶେଷଜ୍ଞମାନେ ନିଜ ନିଜର ମତାମତ ରଖିଥିଲେ। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପିଏମ୍ଏସ୍ଏମ୍ଏ ମାଧ୍ୟମରେ ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି, ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତ୍ର ଅମିର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତ୍ରେ ରହୁଥିବା ଭାରତୀୟମାନଙ୍କ ନିରନ୍ତର କଲ୍ୟାଣ ଓ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ କୁଏତ୍ର ଅମିରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶରେ ଜଳ ସଂରକ୍ଷଣ ଏବଂ ଜଳର ସଠିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ସମେତ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ

ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍

0: 169 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଶ୍ରମିକ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପଞ୍ଜିକୃତ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଆଇନ ଅନ୍ତର୍ଗତ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶିକ୍ଷାଗତ ମୃତ୍ୟୁକାଳୀନ ଅନ୍ତ୍ୟେଷ୍ଟିକ୍ରିୟା ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି ବୋଲି ମାଲକାନଗିରିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସୂଚନା ଦେଇଛନ୍ତି।
3: ଏହି ସହାୟତା ପାଇବାକୁ ହେଲେ ଶ୍ରମିକ ଭାଇ ଭଉଣୀମାନଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ 78,000 ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ସମସ୍ତଙ୍କୁ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ମୋଟ 549 ଜଣ ହିତାଧିକାରୀଙ୍କୁ 2,74,39,400 ଟଙ୍କା ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 72 ଜଣ ହିତାଧିକାରୀଙ୍କୁ 2,07,00,000 ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ 66 ଜଣ ହିତାଧିକାରୀଙ୍କୁ 33,00,000 ଟଙ୍କା ବିବାହ ସହାୟତା ପ୍ରଦାନ କରାଯାଇଥିବା ବେଳେ 72 ଜଣ ହିତାଧିକାରୀଙ୍କୁ 3,60,000 ଟଙ୍କା ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ପ୍ରଦାନ କରାଯାଇଅଛି। ଏଥିସହ 46 ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ 293 ଜଣ ହିତାଧିକାରୀଙ୍କୁ 26,19,400 ଟଙ୍କା ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଅଛି। ଜିଲ୍ଲାର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି ସେମାନେ ନିଜକୁ ପଞ୍ଜୀକରଣ କରି ସରକାରଙ୍କର ଏହି ଯୋଜନାର ଲାଭ ଉଠାନ୍ତୁ।
2: ଜିଲ୍ଲାରେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଗତ 21 ତାରିଖରେ କୋରୁକୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ଛେଳି ପାଳନ ବ୍ରଏଲର ଫାର୍ମିଂ ହାଚେରୀ ଗୋଖାଦ୍ୟ ଉଦ୍ୟୋଗ ଏବଂ ଏମ୍କେୟୁୱାଇ ଗୋପାଳନ ୟୁନିଟ୍ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି ବଜାର ସଂଯୋଗୀକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁଲିସ୍ ସାଲେରୀ ପ୍ୟାକେଜ୍ ଅନ୍ତର୍ଗତ ମୃତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଏସ୍ବିଆଇର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗ ଦେଇଥିଲେ। 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରକୁ 10,00,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ 3 ପରିବାରକୁ 2,00,000 ଟଙ୍କା ଲେଖାଏଁ ବୀମା ସହାୟତା ମିଳିଛି। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 549 ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି ଏବଂ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜୁନ୍ 28 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ବିକଶିତ ଓଡ଼ିଶା ଭିଜନ 2036ରୁ 2047 ଅନ୍ତର୍ଗତ ମଡେଲ ଭିଲେଜ୍ ମିଶନ ଓ ସେତୁ ଯୋଜନାର ମିଳିତ ସମୀକ୍ଷା ବୈଠକ ମାଲକାନଗିରିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ 111 ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସ୍ୱାଭିମାନ ଅଞ୍ଚଳରେ

0: ରାସ୍ତା, ସେତୁ, ପାନୀୟ ଜଳ, ସେଚନ, ଶିକ୍ଷା ଓ ବିଦ୍ୟୁତ୍ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା 15 ଜୁନ୍ ସୁଦ୍ଧା ବେସ୍ ଲାଇନ୍ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଚିତ୍ରକୋଣ୍ଡା ଡ୍ୟାମ୍ରୁ ଡୋରାଘାଟ ଗ୍ରାମ ପର୍ଯ୍ୟନ୍ତ 4 କିଲୋମିଟର ଦୈର୍ଘ୍ୟର ଟ୍ରେକିଂ ରୁଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଡିଏଫ୍ଓ ସାଇ କିରଣ ଡିଏନ୍ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
1: ୧୦୧.୯ MHz ଯୋଗେ ଏଥର ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ହେବାର କଥା। ହେନ୍ତା ଆପଣଙ୍କର ଆଉ ଗୋଟେ ଯୋଜନା ବି ଅଛେ ଯେନ୍ତା କି ଆମର ଆଗରୁ ଚାଲୁଥିଲା, ମଝିରେ ବନ୍ଦ ହେଇଯାଇଥିଲା କିଛି ବର୍ଷ ଲାଗି, ଯେ ମାଈ ବାଛୁରୀ ପାଳନ ଯୋଜନା। ମାଈ ବାଛୁରୀ ପାଳନ ଯୋଜନା ଏଇଟା ବି ସେ କାମଧେନୁ ଯୋଜନା ଅନ୍ତର୍ଗତ ଅଛେ। ବିହନ ଦେଇକିରି ଯେନ୍ ମାଈ ବାଛୁରୀ ବାହାର କରୁଛନ୍, ଚାଷୀ ଭାଇ ମାନେ ବାହାର କରୁଛନ୍ ବା ପାଉଛନ୍, ସେମାନେ କେନ୍ଦ୍ରକିରି ଭଲ ଗାଈ ହେବେ ଏଇ ଯୋଜନା ତାର ପଛାଡ଼େ, ମାନେ ଏଇ ଯୋଜନା ପଛାଡ଼େ ସେଇ ଉଦ୍ଦେଶ୍ୟଟା ଅଛେ। ତ ଚାର ମାସ ହେଇଗଲା ପରେ ଗୋଟେ ବାଛୁରୀ ମାଈ ବାଛୁରୀ ଚାର ମାସରୁ ଆପଣଙ୍କର ଧରିକିରି ଆରମ୍ଭ କରିକିରି ନେକ୍ସଟ ଆପଣଙ୍କର ଅଠର ମାସ ତକ ସେ ଚଉଦଶହ କିଲୋ ଦାନା ପଚାଶ % ରିହାତି ଦରରେ ପାଇବା, ଯେନ୍ତା କି ଦାନା ଟିକେ ଖାଇକିରି ସେ ଗୋଟେ ଭଲ ଗାଈ ହିସାବରେ ବାହାରିବା। ଏ ସ୍କିମଟା ବି ଚାଲିଛେ, ଏ ସ୍କିମଟା ଆପଣଙ୍କର ଆମର ଓମଫେଡ ମାଧ୍ୟମରେ ଚାଲିଛେ, ଡିପାର୍ଟମେଣ୍ଟ ଆଉ ଓମଫେଡ ଦୁଇ ଲୋକର କୋଲାବୋରେସନରେ ଚାଲିଛେ। ଆମର ଆପଣଙ୍କର ଦୁଗ୍ଧ ସମବାୟ ସମିତିରେ ଦାନା ମିଳିବା ଏବଂ ସମିତିରେ ଚାଷୀ ପଇସା ଦେଇକିରି 50% ପଇସା ଦେଇକିରି ସେ ଦାନା ନେବେ, ସେଟା ଫେଜ ୱାଇଜ ମିଳିବା। ସୋସାଇଟି ମେମ୍ବର ହିସାବରେ ସେମାନେ ସୋସାଇଟି ସେକ୍ରେଟାରୀଙ୍କ ନ ଆପ୍ଲାଏ କରିପାର, କିମ୍ବା ଆମର ଭେଟେନାରୀ ଡିପାର୍ଟମେଣ୍ଟରେ ଆଜ୍ଞାଙ୍କର ବ୍ଲକ ଲେଭେଲରେ ଆପ୍ଲାଏ କରିପାର। ଇଟା ଗୋଟେ ବହୁତ ଭଲ ଯୋଜନା ଏଥିର ଲାଗି ଯେ ଆପଣଙ୍କର ବାଛୁରୀ ପ୍ରେଗନେଣ୍ଟ ହେଇଗଲା ବେଲେ ମାନେ ଭଲ, ଯେହେତୁ ଆମେ ଦାନା ଖୁଏଇକିରି ଗୋଟେ ଭଲ ଗାଈ କରୁଛୁ, ଗାଈର ଦାମ ବହୁତ ବଢି ଯାଉଛି। ଏଇ ଜାଗାରେ ଆଉ ଗୋଟେ କଥା ବି ମାନେ କହିମି ଯେ ଆମେ ଯଦି ଗାଈ କେ କ୍ଷୀର ହିସାବରେ ଖାଲି ଦେଖୁଛୁ, ଆଉ ଗୋଟେ ବି ଛଡା ପାଳନ ଯୋଜନା ବି ଆମେ କରିପାରୁଛୁ। ଚାଷୀମାନେ ଯଦି ଚାହିଁବେ ଯେ ବାଛୁରୀ ଗୋଟେ ଆମେ ମାଈ ବାଛୁରୀ ମାନେ କିଛି ଘିନ୍ଲା ଚାର ମାସ ଛଅ ମାସ ଆଠ ମାସର, ଏଟା ବିନା ସବସିଡି ନା ଖାଇକିରି ବି ଜଣେ କରିପାରବା, ଏଟା ଗୋଟେ ବିଜନେସ ଅପରଚୁନିଟି। ସେ ଯେତେବେଳେ ଆପଣଙ୍କର ମାନେ ବାଛୁରୀଟା ଛଡା ହେଲା, ଗରମ ଆସିଲା, ଆମେ ବିହନ ଦେଲା, ପ୍ରେଗନେଣ୍ଟ ହେଲା, ପ୍ରେଗନେଣ୍ଟ ହେଲା ପରେ ତାହାକେ ଆମେ ଗାଈ ହିସାବରେ ବିକି ପାର୍ମା, ଗୋଟେ ଭଲ ସ୍କିମ।
1: ଗୋଟେ କଥା ଶୁଣୁନ୍ ତ, ଯେନ୍ତା ଆମେ ଛତିଶଗଡ଼ରୁ ପଶ୍ଚିମବଙ୍ଗରୁ ଆମେ ଗାଈ ଆଣୁଛୁ, ଆମର ଗାଈ କିଏ ନେବେ କି?
0: ହଁ, ଆମର ଗାଁ ଯାଉଛି ଆଜ୍ଞା। ଆଗରୁ ବହୁତ ବିଭିନ୍ନ ସମୟରେ ଓଡ଼ିଶାରୁ ବି ଗାଈ ଟ୍ରାନ୍ସପୋର୍ଟେସନ ଆମର ପାଖର ପାଖର ଯେନ ତାମାନେ ଆପଣଙ୍କର ଦୁଇଟା ରାଜ୍ୟର ଲାଗିଛି ସୀମା ଲାଗିଛି, ସେ ଜାଗା ମାନଙ୍କର ଭିତରେ ବହୁତ ପରସଲାନ ଏଇଟା ଚାଲିଛି।
2: ଆମର ପଡ଼ୋଶୀ ରାଜ୍ୟ ମାନଙ୍କର ସାଙ୍ଗେ ବୋଲୁନ,
0: ପଡ଼ୋଶୀ ରାଜ୍ୟ ମାନଙ୍କେ ବିକୁଛନ୍, ବହୁତ ବର୍ଷର ଇତିହାସ ଅଛି ଆପଣଙ୍କର। ଆମର ପାର୍ବତୀପୁରମ ଏରିଆ ହେଲା ଆନ୍ଧ୍ରର, କିମ୍ବା ଆମର ନିୟର ବାଇ ଛତିଶଗଡ଼ ରାୟପୁର ଏରିଆ ହେଲା, ସବୁଥିର ସାଙ୍ଗେ ଆମେ ବି ଆଣୁଛୁ, ସିଆଡୁ ସିଆଡୁ ବି ସେମାନେ ବି ନଉଛନ୍ ଆମର ନ। ତ ଯା ଏକ୍ଜିଷ୍ଟିଂ ଅଛି ବେଶିକିରି ଆମର ୱେଷ୍ଟର୍ନ ଓଡ଼ିଶାରେ ବୋଲୁନ୍ ତ
1: ପ୍ରାୟ। ଦେଖୁନ ଆଜି ତ ଆମେ ଇ କାମଧେନୁ ଯୋଜନାର କଥା ହଉଥିନା, ସରକାରଙ୍କର ଭିନ୍ନ ଭିନ୍ନ ଯୋଜନା କଥା ହଉଥିନା, ସେସ୍କେ ଘାଏ ଆମେ ଇ ଆମର ଗାଈଦାମର ମାନଙ୍କର ବୀମା ଉପରେ ଟିକେ କିଛି କଥା ହେଲେ ଭଲ ହେତା ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା, ଇ ତାର ଆଉ ଗୋଟେ ସେଇ କାମଧେନୁ ଯୋଜନା ଅନ୍ତର୍ଗତ ଗୋସମ୍ପଦ ବୀମା ଯୋଜନା ଗୋଟେ ସରକାର ଲଞ୍ଚ କରିଛନ୍, ଯେନ୍ଥିରେ କି ଗାଈର ଦାମ ଆମେ ଯାହା ସିଲେକ୍ଟ କର୍ମା, ଯେନ୍ ଦାମ ରଖମା ବୋଲୁଛୁ, ସେ ଦାମର ବର୍ଷକର ଇନ୍ସୁରାନ୍ସ ଲାଗି 2.65 100 ଟଙ୍କାରେ 2.65 ରୁପିଜ ଆମକୁ ତାର ପ୍ରିମିୟମ ଦାମ ହେଲା, ପ୍ରିମିୟମ ହେଲା ବର୍ଷକର ପ୍ରିମିୟମ ହେଲା। 10,000 ଟଙ୍କା ଆମେ ଯଦି ରଖୁଛୁ ବେଲେ ଆପଣଙ୍କର 265 ରୁପିଜ ହେଇଗଲା ତାର ବୀମାର ଦେୟ ଯେନ୍ତା ବୋଲୁଛୁ, ପ୍ରିମିୟମ ଟୋଟାଲ ଯେନ୍ତା ବୋଲୁଛୁ ଆପଣଙ୍କର 10,000 ଟଙ୍କା ଆମେ ଯଦି ଧରୁଛୁ ସେ ଭିତରେ ଟୋଟାଲ ହେଲା 265 ଆପଣଙ୍କର ପ୍ରିମିୟମ, ଏଇଟା ପ୍ରିମିୟମ ଆମାଉଣ୍ଟ ହେଲା, କିନ୍ତୁ ପ୍ରିମିୟମ ଆମାଉଣ୍ଟରୁ ଚାଷୀ କେ ଦେବାର କେ ପଡବା ମାତ୍ର 15% ସରକାର ଦେବେ। ଗାଈ କଥା ଆମେ ହଉଥିଲା 265 ଆପଣଙ୍କର ହେଲା ଟୋଟାଲ ପ୍ରିମିୟମ, ସେ ଭିତରୁ 39.75 ଚାଷୀ କେ ଦେବାର ପଡବା, ଆଉ 225.25 ଏଟା ସବସିଡି ହିସାବରେ
1: ମିଳିବା। ବହୁତ ବଢିଆ ସୁବିଧା
0: ତାର ଲାଗି ଆପଣ ମାନେ ଚାଷୀ ଭାଇ ମାନେ

0: ଆମର ପାଣିପାଳନ ବିଭାଗର କର୍ମକର୍ତ୍ତାମାନଙ୍କ ସାଙ୍ଗେ ଟିକେ କଥା ହେଇପାରିବେ,
1: ଆଜ୍ଞା
0: ବର୍ଷିକିଆ କରିପାରିବେ, 3 ବର୍ଷିଆ କରିପାରିବେ,
2: ଆଜ୍ଞା
0: 3 ବରଷ ଲାଗି ବି ଜଣେ ଚାହିଁଲେ କରିପାରବା। ତାର ରେଟ୍ ମାନେ ଅଛେ, ବିଭିନ୍ନ
1: ଆଜ୍ଞା ଆଜ୍ଞା
0: ରେଟ୍ରେ ଅଛେ। ଏଥିରେ ଆମେ ନଉଛୁଁ ଯେ ଗୁଟେ ଗାଈ ଯଦି ଆପଣଙ୍କର 1 ଲିଟର ଗୁରସ ଦଉଛେ ବେଲେ ପାଖାପାଖି ତାହାକେ ଆମେ ରଖୁଛୁଁ 7,500 ଟଙ୍କା ନ 9,000 ଟଙ୍କା ତାର ଦାମ ରଖୁଛୁ,
1: ଆଜ୍ଞା ଆଜ୍ଞା
0: 9,000 ଗୁଟେ ଲିଟର ଯଦି ଗାଈ ଦଉଛେ। ଏବଂ ଏଥିରେ ଆପଣଙ୍କର ଗାଈର ଦାମ ଲିମିଟ ହଉଛେ 90,000 ଟଙ୍କା ତକ, ଗୁଟେ ଗାଈକି ଆମେ 90,000 ଟଙ୍କା ତକ ବି ରେଟ୍ରେ ପ୍ରିମିୟମ ଦେଇକିରି ଇନ୍ସୁରାନ୍ସ କରିପାରମା। ତାର ଆହୁରି ଡିଟେଲ୍ସ ସବୁ ଲାଗି
2: ଆଜ୍ଞା।
0: ଆଚ୍ଛା, ଏଇ ଯୋଜନାରେ ଏତିକି ସବସିଡି କାହିଁକି ଦଉଛନ୍ ସରକାର? ଏଟାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଯେ ଯଦି ଗୁଟେ ଗାଈ କ୍ଷୀର ଦଉଛେ, ଧରନ୍ ଗୁଟେ ଗାଈଟେ 5 ଲିଟର ଗୁରସ ଦଉଛେ, 5 ଲିଟର ଗୁରସ ଦଉଛେ ପ୍ରତିଦିନ ମାନେ 5×3 = 15, 150 ଟଙ୍କା, 50 ଟଙ୍କା ତାର ମେଣ୍ଟେନାନ୍ସ କାଟିଦେଲେ ବି 100 ଟଙ୍କାର ଇନକମ୍ ଟେ ଦଉଛେ ଚାଷୀକେ। ତ ଯଦି 100 ଟଙ୍କାର ଇନକମ୍ ଦଉଛେ ପ୍ରତିଦିନ, ଆଉ ହଠାତ୍ ଗାଈର କିଛି ଗୋଟେ ହେଇଯାଏ, ସେ କେନ୍ସି ବେମାରୀ ହଉ, ଆକ୍ସିଡେଣ୍ଟ ହଉ,
2: କେନ୍ସି
0: କାରଣରୁ ଗାଈ ଆଉ ଗୁରସ ଦେଇ ନାଇଁ ପାରିଲା କି ଆପଣଙ୍କର ମୃତ୍ୟୁ ମୁଖରେ ପଡିଲା, ବୋଇଲେ ଯେନ୍ ଆୟ ସ୍ରୋତଟା ସେ ଚାଷୀର ବନ୍ଦ ହେଇଗଲା, କିଛି ଗୋଟେ ବୀମା ନୁ କିଛି ପଇସା ପାଇଲେ,
1: ଆଜ୍ଞା
0: ଆପଣ ଧରୁନ 40,000-50,000 ଆମେ ଗୋଟେ ଗାଈ ଇନ୍ସୁରାନ୍ସ କରିଛୁ 40,000 ଟଙ୍କାରେ, 40,000 ନାଇଁ ମିଳିଲେ ବି 30,000 ବି ମିଳେ ଯଦି,
1: ଆଜ୍ଞା
0: ଗୋଟେ ପୁଞ୍ଜିଟେ ମିଳିଲେ ଆଉ କିଛି ପଇସା ମିଶେଇକିରି ଆଉ ଗୋଟେ ଗାଈ ସେ ଲୋକ କିଣିପାରବା, ଚାଷୀ ଭାଇ କି ଗୋପାଳକ କିଣିପାରବେ। ତ ଏତିକି ସବସିଡି ବୀମା ଯୋଜନାରେ ଦେବାର ମୁଖ୍ୟ ଉଦ୍ଦେଶ୍ୟ ହଉଛେ ଯେ ଗୋଟେ ଆୟର ସ୍ରୋତ ଯେତେବେଳେ ବନ୍ଦ ହେଇଯାଉଛେ, ସେ ଆୟର ସ୍ରୋତ କେ ରିଜେନେରେଟ୍ କରବାର ଲାଗି କିଛି ପର୍ପସ୍ ଆମାଉଣ୍ଟ ଚାଷୀ ନିକେ ପହଞ୍ଚୁ।
2: ଗୁଟେ ଗାଈର କାଣ ଅସୁବିଧା ହେଲେ ତ ଚାଷୀର ମେରୁଦଣ୍ଡ ଭାଙ୍ଗିଯିବା, ବେଲେ ଇ ଜିନିଷ ଲାଗି ସେ ଚାଷୀଟା ଉଦ୍ଧାର ପାଇଯିବା।
0: ସେଥିରେ ବୀମା କରିଥିଲେ ଯେନ୍ କିଛି ପଇସା ମିଳିବା, 100% ନାଇଁ ମିଳୁ, ଆପଣଙ୍କର 90% ମିଳୁ, 80% ମିଳୁ, କିନ୍ତୁ ମୁଖ୍ୟ ପଇସା ଯଦି ଆପଣ ପାଇଗଲେ ବେଲେ ଆଉ ଗୁଟେ ଗାଈ ଆଣିକିରି ଆପଣଙ୍କର ଯେନ୍ ଆୟଟା ବନ୍ଦ ହେଇଯାଇଥିଲା ଆୟ ସ୍ରୋତ, ତାକେ ରିଭାଇଭ କରିପାରବେ, ତାକେ ଫେର ପୁନର୍ଜୀବିତ କରିପାରମା। ଏଇଟା ହଉଛେ ଆପଣଙ୍କର ଗୋସମ୍ପଦ ବୀମା ଯୋଜନାର। ସବୁ ଯୋଜନା ଲାଗି ଆହୁରି ଡିଟେଲ ଜାଣବାର ଲାଗି, କାରଣ ଏତିକି ଆମେ ବହୁତ କମ ଟାଇମ ଭିତରେ କଥା ଯେହେତୁ ହଉଛୁ, ଖାଲି କିଛି କିଛି ସୂଚନା ଦେଇପାରମା। ଆହୁରି ଡିଟେଲ ଜାଣବାର ଲାଗି ଚାଷୀ ଭାଇ ମାନେ ନିଜର ଏରିଆର ଯେନ୍ ମାନେ ଅଛନ୍ ପାଣିପାଳ ଆମର ବିଭାଗର କର୍ମକର୍ତ୍ତା ମାନେ, ଆମର ଲାଇଫ ଷ୍ଟକ ଇନ୍ସପେକ୍ଟର ମାନେ, ବିଭିନ୍ନ ସେଣ୍ଟର LI ସେଣ୍ଟର ମାନଙ୍କୁ ଯେନ୍ ମାନେ ଅଛନ୍, କିମ୍ବା ଆମର ବ୍ଲକ ରେ ଯେନ୍ ଆପଣଙ୍କର ରହୁଛନ୍ ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ, ତାଙ୍କର ସାଙ୍ଗେ ସିଧାସଳଖ ଟିକେ ଯୋଗାଯୋଗରେ ରହୁ, ଯଦ୍ୱାରା କି ଆହୁରି ଡିଟେଲ୍ସ ଟିକେ ଜାଣିପାରିବେ। କାରଣ ଗୋଟେ ଯୋଜନା ଉପରେ ଆମେ କଥା ହେବା ବେଲେ ଆମକୁ ଘଣ୍ଟେ ଦରକାର, ସବୁ ଡିଟେଲ୍ସ କଥା ହେବାର ଲାଗି ବହୁତ କମ ଟାଇମ ଭିତରେ ଆମେ ଯେହେତୁ ସବୁ ସ୍କିମ କେ ଟଚ୍ କରିଦେଇ ଯାଉଛୁ, ଖାଲି ସୂଚନା ବଗେରା ଆମେ ଦେଇ ଦଉଛୁ, କିନ୍ତୁ ଏଇଟା ଆହୁରି ସବିଶେଷ ବିବରଣୀ ଲାଗି ଆମର ବ୍ଲକ ର ପ୍ରାଣୀ ଚିକିତ୍ସା ଅଧିକାରୀ ମାନଙ୍କର ସାଙ୍ଗେ, ତାଙ୍କର ନିକଟସ୍ଥ ଯେନ୍ ଚାଷୀ ଭାଇ ମାନଙ୍କର ଯେନ୍ ନିକଟରେ ଆମର ବିଭାଗୀୟ କର୍ମକର୍ତ୍ତା ଅଛନ୍, ତାଙ୍କର ସାଙ୍ଗେ କଥା ହେଇପାରିବେ। ଏବଂ ଜମି କେ ନିଜ ନାଁ କେ କରବାର କେ ସବୁ ଚାଷୀ ଭାଇ ମାନେ ଟିକେ ଆଗଭର ହୁଅ, ଆମେ ଦେଖୁଛୁ ସେ ଲୋକର ମନ ଅଛେ, ଏକ୍ସପିରିଏନ୍ସ ବି ଅଛେ, ଅନୁଭବ ବି ଅଛେ, ସେ ଭଲ ବି କରବେ ଏଇ ସ୍କିମ ଦିଆ ହେଲେ, କିନ୍ତୁ ଯେହେତୁ ଜମି ନାଇଁ ନ ଆମେ ତାଙ୍କୁ
2: ବହୁତ ବଡ଼ କଥା ଶୁଣିକି ଆଜ୍ଞା ଆପଣ ଆଜି କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ଆମର ଚାଷୀ ଭାଇମାନଙ୍କୁ ଦେଲେ, କେନ୍ତା କରି ଆମେ ପଶୁପାଳନ କେ ଆଗକେ ବଢ଼େଇ ପାର୍ମା, କେନ୍ତା ଘାସ ଚାଷ କର୍ମା, ସବୁ କଥା ଖୁଲିକିରି କହିଲେ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା। ଯାହା ହଉ ଚାଷୀ ଭାଇମାନଙ୍କ ସାଙ୍ଗେ ଗୋଟେ ଡାଇରେକ୍ଟ କମ୍ୟୁନିକେଟ କରବାର ଲାଗି, କଥା ହେବାର ଲାଗି ଆପଣ ମାନେ ସୁଯୋଗ ଦେଲେ
2: ଆଜ୍ଞା,
0: ଧନ୍ୟବାଦ, ସମସ୍ତଙ୍କୁ ଧନ୍ୟବାଦ।
1: ଦାଦା ଦେଖ ଆଜ୍ଞା, ଅନେକଟେ କଥା ବୁଝେଇ କରି କହିଛନ୍, ଆରୁ ଯେନ୍ ଘାସ ଚାଷ ବାବଦ ଥି ହଁ ଦେଖ, ହେଟା ତମକୁ ଯହ ଦରକାର
2: ହଏ ବହେନ, ମତେ ଚାହିଁ କରି ଏଇ କାର୍ଯ୍ୟକ୍ରମଟେ ହେଲା,
1: ତମେ ପୁରା ଏଥିତା ହିଁ ଯୁଛ କି ନି
2: ନାଇଁ ବହେନ, ହେନ୍ତା କଥା ନାଇଁ। ଆରୁ ଶୁନ, ଆମର ଗାଁ ଗହଳିରେ ସବୁ ଭାଇ ମାନେ ଗାଁ ଦାମୁର ରଖିଲେନ, ଦୁଇ ପଇସା ବି କମାଉଛନ୍, ଆର୍ ତାଙ୍କର ବି ଦରକାର ଏଇ କାର୍ଯ୍ୟକ୍ରମ ଶୁଣିକରି, ନିହାତି ସେମାନେ ଉପକୃତ ହେବେ ବୋଲି ଆମେ ଆଶା କର୍ମା।
1: ଯେ ଦାଦା ଶୁନ ତ, ଏଇଟା ଏତିକି କଥାବାର୍ତ୍ତା ହେବ ଆରୁ ପଦେ ପଦେ ଫେର୍ ନି ଶୁଣିଲେ ନି କେଁ ମନ ପରଛାନି,
2: ବେଲେ ମନ ଚାହିଁକିରି ଗୀତ ବଜାମା
1: ହଏ
2: ବଜଉ।

0: ଦାଦା
1: ହଁ ଭାଇ
0: ଦେଖ ଏଇଟା ଗୀତ ଶୁଣିଲା ତାପରେ ଏଇଟା ଯେନ୍ ଆଡୁ ତାମାନେ କିନ୍ଦିରି ମଲ୍ଲି ଆଇବନି କେଁ ମନଟା ଠୁକ୍ କରୁଛି ସେ ଖରା ଥି ବୋଲୁଛ କେବେ ସେ ଖରା ମାସ ଯିବା ବାଗି ଲାଗ୍ସି
1: ବହେନ ବାଦଲିଆ ପାଗ ଦେଖିଦେଲେ ଇହାକି କେଚେଡ଼େ ଦେବା ବର୍ଷା ବୋଲୁଛି ଏନ୍ତା ଲାଗୁଛି ସବୁବେଳେ ଗଡ଼ଗଡ଼ିକେ ମେଘରଡ଼ିକେ ଡହଙ୍କ ଡାକୁଛି ଆର କଲାହାଣିଆ ବାଦଲ ଦେଖି ମଜୁର
0: ନାଚୁଛି
1: ସେ ଗୀତ କଥା ତ ବହେନ ଆରୁ ଦେଖ ଯାହିନ ତ ଖରାର ତ୍ରାହି ମାଡ଼େ ସବେ ଭଜି ଯାଇଛନ୍ ମେଘ ବାଦଲକେ ଦେଖିଲେ ଟିକେ ଉସତ ଲାଗୁଛି ଉପରବାଲାକେ ବି ଆମେ ଡାକମା ଏନ୍ତା ହିସାବେ କେଚେଡ଼ୁନ୍ ପୃଥିବୀରେ ଫେରି ଶାଗୁଆ ଶାଗୁଆ ହେଇଯିବା ସବୁଆଡ଼େ
0: ଯେ ଦାଦା ଏଇଟା ତ ଆମେ ଡାକମା ଇନ୍ଦ୍ର ମହାରାଜ କେ କେନ୍ତା କରି ଟିକେ ବର୍ଷା ଜଲ୍ଦି କରୁନ୍ ବୋଲି କରି ବାକି ଇହାଦେ ଯେନ୍ ହିସାବେ ଖରା ହଉଛେ ଖରା ହଉଥିବାର ତ କର ଆମେ ସମସ୍ତେ ସତର୍କ ହେବାର କଥା ଖରାକେ ବାହାରିଲା ବେଲ୍କି ଯାହିଁ ବି ଯିମା ଘରୁ ପଖାଲ ପାନ୍ କରିକିରି ପେଟେ ଖାଇମା ଗୁଡ଼େ ପଢ଼େଇ ପିନ୍ଧମା ଯେନ୍ତା ଖରା ନି ଭେଦବା ଆରୁ କରିଆ ଗୁଟେ ମୁଡ଼େ ପାନ୍ ବୁତଲି
1: ହଁ
0: ଆର୍ ଯେନେ ଟିକେ ଭଲ୍ ନି ଲାଗ୍ବା ନି କେଁ ଛାଁ ଦେଖିକରି ଟିକେ ଅଟକି ଦେବାର କଥା
1: ବହେନ ଆମେ ଯେତେ ଖାଇଥିଲେ ଯେତେ ପିଇଥିଲେ ବି ଏଗାର ବଜେରୁ ତିନ ବଜେ ତ ନି ବାହାରିବାର କଥା ମୁଇଁ ଜୁଆନ ଅଛେ ରେ ମୋର ତାକତ ଅଛେ ରେ ବରବାରଟା କାମ ନି ଦିଏ ବହେନ କାଁ ସାଇକେଲ ବାଲା କାଁ ବୁଲେଟ ବାଲା ସବକୁ ପକେଇ ଦେବା ଏଇ ଖରା ସେଥିର୍ଲାଗି ଆମେ ସତର୍କ ହେମା ଆର କେନ୍ତା କରି ଆମର ଜୀବନ ଯଦି ଭଲସେ ରହିଲା ଆମର ସମାଜ ଭଲ ରହିବା ଆମର ପରିବାର ଭଲ ରହିବା ସବୁ ଠିକ ରହିବା ବହେନ ସେସ୍କେ ଗୋଟେ କଥା କହେମା
0: କାଣା ଦାଦା
1: ପହଲାରୁ ଯେନ୍ ଆମେ କଥା କହୁଥୁ ନା ଇ ମ୍ୟାଟ ତଲର ପ୍ୟାନ୍ ଯେନ୍ ତଲକେ ତଲ ଖସରି ଯାଉଛେ ସେଥିର୍ଲାଗି ଆମେ ସତର୍କ ହେବାର ସମୟ ଆସି ଯାଇଛେ ଇ ଆଇବାର ସମୟରେ ଆମେ ଗଛ ଯୋଗୁ ଖାଲି ଗଛ ଯୋଗାଲେ ଗୋଟେ କାମ ନି ହୁଏ କେତେଟେ କାମ ହେବା ଆମେ ତ ବୈଠକରେ ସବୁବେଳେ କଥା ହଉଛୁ ଆର ଆମର ଭାଇମାନଙ୍କୁ ଫେରିଘେ ଆମେ ଅନୁରୋଧ କର୍ମା ଯେନ୍ତା କରି ହଉ ଗଜ ଲୋକ ପରିବେଶକେ ଫେରି ଫେରେଇ ଆନୁ
0: ବୋଇଲେ ଦାଦା ଦେଖ ଯେତିକି ଆମ ଖାଉଛୁ ନି କେଁ ତା ଟାଙ୍କ ଗୁଟେ ଗୁଟେ ଯଦି ବି ଯୋଗେଇ ଦେମା ମାଟି ତୁପି ଦେମା ବୋଇଲେ ନି କେଁ ଦେଖ କେଡ଼େ କେଡ଼େ ଗଜ ମାନେ ହେଇଯିବା
1: ବହେନ ୟାସିନ ଯେନ୍ ସ୍ୱାଦିଆ ଆମ ତାଙ୍କ ପକେଇଦେଲେ ଗଛ ହେଇଯିବା ସରକାର ବାହାଦୁର ବି ବହୁତଟେ ଗଛ ଦଉଛନ୍ ଆମେ ଠିକ ବତର ଦେଖିକରି ସଭେ ଯଦି ଗୁଟେ ଗୁଟେ ଜୁଜୁଡ଼େ ଗଛ ଜଗାମା ଆମର କେତେ ଖଲାତି ଦେଖ ଆମର ଶାଗୁଆ ଶାଗୁଆ ପୃଥିବୀ ଫେରି ଫେରି ଆଇବା ଆମେ ଫେରି ଭଲସେ ରହେମା ବହେ
0: ଯେ ଦାଦା ଏଇଟା ତ ବଢ଼ିଆ କଥା ମାନେ କେତେଟା କହିଲ ଯେ ବାକି ହେ ଯେନ୍ ଗଛ ହେଇଟା ଆମ ହେତ୍କି ଯେନ୍ ହେଟା ରଖିଛ ହେଟା କାଁ କରବ କୁହି ବୁଲି ଯିବା ଯାହା ବର୍ଷା ଭୁରେ ପାଇଲେ ସବୁ ଜାଗାରେ ପୋକ ହେଇଯାଏ
1: କହେବ ବୋଲି ଜାଣିଥିନି ହେତିଲାଗି ଦେଖ ଏଇ ବସ୍ତା ଦେଖ
0: ଆଇଞ୍ଚ
1: ହଁ କଞ୍ଚାଟା ବି ଦୂରା ଅଛେ ଆଚାର ବି କରବ ଆର ଲେତି ଦୂରା ନେବ
0: ଯେ ଦାଦା ଇଟା କାଁ ହେଲା ଜାଣିଲ ମୁଇଁ ଜାଣିଛେ ଯେ ଇଟା ତମକୁ ମଝି ମଝି ଦିନି କହିସି ସେ ବୃକ୍ଷକୁ ସୁନ୍ଦର ଦିଶେ ଫଳ ଫଳିଲେ ଫଳ ଫଳିଲେ କି ହେବ ଜନମୁଖେ ନ ପଡ଼ିଲେ
1: ଜନମୁଖ ବୋଲେ ଏଇଟା ତମର ମୁଖରେ ପଡ଼ବା ବୋଲ
0: ହଏ ଯେ ଏଇଟା ମୁଁ ଏକଲା ଖାଇମି ଗାଁରୁ ଦେଖ ଘରେ ଯେତିକି ଅଛୁ ପାଞ୍ଚ ପ୍ରାଣୀ କୁଟୁମ୍ ଖାଏ ମୁଁ ପାକ ପୁଡ଼ିଶା ଯୁଡ଼େ ଦେଲେ ଭଲ ଲାଗ୍ସି ବୋଲ ତ
1: ଭଲ କଥା ହଁ ବହୁତ ବଢ଼ିଆ କଥା ବହେ ଆରୁ ଏନ୍ତା ଆମର ସବୁବେଳେ ସମ୍ପର୍କ ରହିଥାଉ ଆମର ଶ୍ରୋତା ଭାଇ ବହେନ ମାନେ ବି ଆମର ସାଙ୍ଗେ ଏନ୍ତା ଯୁଡ଼ିକରି ରହିଥାଉ ଆର ଆମର ସମସ୍ତଙ୍କର କୁଶଲ ମଙ୍ଗଲ ହଉ ଉପରବାଲା ଠାନେ ଏଇଟା ଆମେ କାମନା କର୍ମା
0: ଜିମା ଦାଦା
1: ଜିମା ବହେନ
0: ଜୁହାର ଦାଦା
1: ଜୁହାର ବହେନ ଜୁହାର।

ପ୍ରଚାର କଲୁ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଏଥର ଶବ୍ଦସୁଧା କାର୍ଯ୍ୟକ୍ରମରେ ବନ୍ଦନା ପଟ୍ଟନାୟକ କବିତା ଶୁଣିବା।

0: ନମସ୍କାର ଶ୍ରୋତାବନ୍ଧୁ, ଶବ୍ଦସୁଧାର ଶବ୍ଦମୟ ସୁଧାର ସାଗର ଭିତରକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମ ସହ ଅଛନ୍ତି କବୟତ୍ରୀ ଶ୍ରୀମତୀ ବନ୍ଦନା ପଟ୍ଟନାୟକ। ତାଙ୍କ ସହ କିଛି କଥାବାର୍ତ୍ତା ହେବା ଏବଂ ତାଙ୍କଠୁ କବିତା ଶୁଣିବା। ତେବେ ତାଙ୍କର କବିତାରୁ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଶ୍ରୀମତୀ ପଟ୍ଟନାୟକ, ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣଙ୍କଠୁ କବିତା ଶୁଣିବା, ତାପରେ କିଛି କଥାବାର୍ତ୍ତା ହେବା।
1: ଉଇଁସାରିଥାଏ ସୂର୍ଯ୍ୟ ଭୋର ସକାଳେ ଦରଜାଫାଙ୍କରୁ ଆଖି ପହଁରେଇଲା ବେଳେ ଉଇଁସାରିଥାଏ ସୂର୍ଯ୍ୟ ରାତିଯାକର ଦୁଃସ୍ୱପ୍ନଗୁଡ଼ାଙ୍କୁ ଓହ୍ଲେଇ ଦେଇ ଓଦାଳିଆ ଆଖିକାନ୍ଥରୁ ଲିପିସାରିଥାଏ ସତେଜ ଆଲୁଅ ସବୁଆଡ଼େ ପିନ୍ଧିଦେଇ ଫୁଲଙ୍କ ଫୁର୍ତ୍ତି ଶୁଣୁଥାଏ ସେମାନଙ୍କ ଖୁସିର କଅଳ ଦରଟି ପବନର ଗୁଣୁଗୁଣୁ ଗୀତି ପକ୍ଷୀଙ୍କ କାକଳି ବାଳସୂର୍ଯ୍ୟଙ୍କୁ ସମର୍ପିତ ସଳିତାର କାହାଣୀ ସତେ ଅବା ମିଳିତ ରିଆଜ ଏକ କତାଳରେ ବେଳ ଅବେଳରେ କାଳେ ଘେରିଯିବେ ବୋଲି ମୋତେ ଗଲା ରାତିର ଯୁଦ୍ଧ ତା'ପର ବିଭୀଷିକା ପବନର ଉଗ୍ରତା ରକ୍ତଛିଟାର କ୍ରୁରତା ସବୁକୁ ଗଣ୍ଠିଲି କରିଥିଲି ପହଞ୍ଚେଇବାକୁ ଶେଷ ଠିକଣାରେ ଲଦିଥିଲି ଜୁଇ ଉପରେ ଯନ୍ତ୍ରଣାର ଟାଇଁ ଟାଇଁ ଖରାରେ ବାମ୍ଫେଇ ଯିବା ଆଗରୁ ସତେ କିଏ ବଢ଼େଇ ଦେଇଛି ବିଶାଳ ବୋଧିଦ୍ରୁମର ନହକା ଡାଳ ନିରଞ୍ଜନାର ବିନ୍ଦୁଏ ଜଳ ସର୍ବହରାର ଶ୍ରେଷ୍ଠ ସାହାରା କରି।
0: ଆପଣଙ୍କର ଏଇ ଯେଉଁ କବିତାରେ ଆପଣ ଠିକଣା ଗୋଟେ ଶବ୍ଦ ପ୍ରୟୋଗ କରିଛନ୍ତି। ବହୁତ ଛୋଟ କାଳୁ, ବହୁତ ଛୋଟ ବେଳୁ ଆମେ ସବୁ ଶୁଣିବାକୁ ପାଇଥିଲୁ ଯେ ରାଜା ସିନା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଉଥାଏ ଦେଶ ବିଦେଶରେ। ତେବେ ଜଣେ କବି ଭାବରେ ଆପଣ ଆପଣଙ୍କର ଠିକଣାକୁ କେମିତି ଭାବରେ ଲୋକଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ଚାହାନ୍ତି ଜଣେ କବି ଭାବରେ?
1: କବି ସବୁବେଳେ ଏକଲା ମଣିଷଟିଏ
0: ଆଜ୍ଞା।
1: ଆଉ ଠିକଣା ମାନେ ଯେତେବେଳେ କବି ସେ ନାରୀ ନୁହଁ କି ପୁରୁଷ ନୁହଁ, କିନ୍ତୁ ମୋ କ୍ଷେତ୍ରରେ ମୁଁ ଦେଖେ ସବୁବେଳେ ଠିକଣା ମାନେ ମୁଁ ଭାବେ ମାର୍ଫତ
0: ଆଜ୍ଞା।
1: ମାର୍ଫତ ମାନେ ଜନ୍ମ ହେଲା ପରେ ମୋର ମୁଁ କାହା ମାର୍ଫତରେ ଥିଲି? ମୁଁ ପିତାଙ୍କ ମାର୍ଫତରେ ଥିଲି
0: ଆଜ୍ଞା।
1: ତାପରେ ସ୍ୱାମୀଙ୍କ ମାର୍ଫତକୁ ଆସିଲି
0: ଆଜ୍ଞା।
1: ପରବର୍ତ୍ତୀ ସମୟ ସମୟ କହିବ।
0: ଆପଣ ଗୋଟେ ମାର୍ଫତ ଭିତରେ ଅଛନ୍ତି, ପ୍ରତିଦିନ ଗୋଟେ ସୂର୍ଯ୍ୟୋଦୟ ଦେଖୁଛନ୍ତି, ସୂର୍ଯ୍ୟୋଦୟ ଧୀରେ ଧୀରେ ଧୀରେ ଧୀରେ ତାର ଆଲୁଅ ସବୁ ବିଚ୍ଛୁରିତ କରୁଛି, ଫୁଲ ଫୁଟୁଛି, ପରେ ପରେ ଆପଣ ଗୋଟିଏ ଜୁଇ ନିଆଁ କଥା ଆପଣଙ୍କର କବିତା ଭିତରେ ଆପଣ କହୁଛନ୍ତି। ତ କବିଟିଏ ଜୁଇକୁ କିଭଳି ଭାବରେ ଦେଖେ? ଆପଣ ଆରମ୍ଭ ବି କରିଛନ୍ତି, ଶେଷ ବି କରିଛନ୍ତି, ତେବେ ଏଇ ଆରମ୍ଭ ଓ ଶେଷ ଭିତରେ କେଉଁ ସମ୍ପର୍କଟିଏ ଖୁନ୍ଦି ହୋଇ ଅଛି ବୋଲି ଆପଣ ଅନୁଭବ କରୁଛନ୍ତି?
1: ଆପଣ ଶୁଣିଛନ୍ତି ଅକ୍ଷୟ ମହାନ୍ତିଙ୍କର ସେ ଗୀତ?
0: କେଉଁ ଗୀତ?
1: ସ୍ୱପ୍ନର ଗ୍ରାମ ଶେଷେ ସତ୍ୟର ମଶାଣିରେ, ଲାଇନ୍ ମନେ ପଡ଼ୁନି, ଆରମ୍ଭ ହିଁ ଅନ୍ତିମ।
0: ସେଠି ଗୋଟେ ଧାଡ଼ି ଅଛି, ଆରମ୍ଭ ହିଁ ଅନ୍ତିମ ଆଜ୍ଞା,
1: ଆରମ୍ଭ ହିଁ ଅନ୍ତିମ। ତ ଅନ୍ତିମ ଭିତରେ ଗୋଟେ ଆରମ୍ଭର ବୀଜ ଥାଏ, ଶେଷ ହେଲେ ଆରମ୍ଭ ନିଶ୍ଚିତ ହେବ। ଯେମିତି ଆମେ ସୂର୍ଯ୍ୟୋଦୟକୁ ଦେଖୁଛୁ, ପୁଣି ସୂର୍ଯ୍ୟାସ୍ତ, ପୁଣି ସୂର୍ଯ୍ୟୋଦୟ, ଏଇଟା ଗୋଟେ କ୍ରମ ତାର ଚାଲିଛି,
0: ଆଉ ଏମିତି ଚାଲିବି ଥିବ ଆଗକୁ
1: ନିଶ୍ଚିତ।
0: ତେବେ ଆମର କ୍ରମ ବି ଚାଲିଛି, ସରିନାହିଁ ଏଯାଏଁ। ଆପଣଙ୍କର ଗୋଟିଏ କବିତା ସରିଲା, ପୁଣି ଅନ୍ୟ କବିତାକୁ ଯିବା, ଆପଣଙ୍କଠୁ ଆଉ ଗୋଟିଏ କବିତା ଶୁଣିବା।
1: କବିତାର ନାଁ ଅନ୍ତିମ ଆରମ୍ଭ। କୋଳାହଳ ଥାଏ ବାହାରେ, କୋଳାହଳ ଥାଏ ବାହାରେ, ଭିତରେ ଏଇଠି ମୋର ଏକାନ୍ତ ବାସ ନିରବତାର ସ୍ପନ୍ଦନରେ, ପ୍ରାଣଦୟୀ ମାଟି ମୋର ଅନନ୍ତ ଉଲ୍ଲାସରେ ମୋତେ କୋଳେଇ ନେଇଛି ଏଠି, ଶାଶ୍ୱତ ଇଚ୍ଛାଙ୍କ ରଙ୍ଗ

0: ଆଗରେ ନୀଳତମ ଆକାଶ ଝୁଲୁଛି ଯୋଉଠି ନୀରବ ନାନାବାୟର ତାଳେ ତାଳେ ଝରି ସାରିଛି ଯେତେ ସବୁ ବିଭୀଷିକା, ଯେତେ ସବୁ ବିଭତ୍ସତାର ଅଝରା ରୁଧିର। କେଜାଣି କେତେ ଲୁହ କେତେ ଲହୁର ହଳ ବୁଲିଛି ଏଠି କେତେ କେତେ ବାର। ମାଟି ଜାଣେ, ମାଟି ଜାଣେ ସତ ସବୁ ଆଲୁଅ ପଖଳା ହେବେ, ସବୁ ମିଛ ଅନ୍ଧାର ଖୋଜିବେ। ମା' ପଣର ତଲ୍ଲୀନତାରେ ଲମ୍ବୁଥାଏ ପଣତ, ବୁଣି ହୋଇଯିବାର ବାସ୍ନା ମୋହଗୀତର ଗୁଞ୍ଜରଣରେ ଧାଡ଼ି ଧାଡ଼ି ଠିଆ ଶାଗୁଆ ରଙ୍ଗର ପ୍ରହରୀ ଶାନ୍ତିର। ଯେବେ ଯେବେ ଯେଉଁ ଯେଉଁ ଧାଡ଼ିର ଛାଇ ସହ ମୁଁ ଗାଢ଼ ରାତିର ଅନ୍ଧାର ପିନ୍ଧି ନୀରବ ଆଳାପରେ ମଗ୍ନ ରହେ, ସେବେ ସେବେ ସକାଳ ସୂର୍ଯ୍ୟାଂଶରେ ସେଇଠି ନାରଙ୍ଗୀ ଫୁଲର ହସ ଦିଶେ। ନିଜଠାରୁ ଖୁବ୍ ଦୂରରେ ଥିବା ନିଜେ ନିଜ ଭିତରେ ଆଉଜେ। ବହି ବହି ଯାଏ ସହସ୍ର ଧାରାର ନଈ ସହିଷ୍ଣୁପଣର, ତାରି ତୀରରେ ଚକା ପରି ବସି ହୃଦୟ ମୋର ଦେଖୁଥାଏ ଗୁରୁ ଆକର୍ଷଣରେ ବନ୍ଧା ସୌର ପରିବାର। ସେମାନଙ୍କର ସବୁଠୁ ନିଆରା ନିଆଁପାଣି ଖେଳ, ନକ୍ଷତ୍ରମାନଙ୍କର ଟଳମଟଳ ନୌ ବିହାର। ଆକର୍ଷଣ ବି ଦେଇ ଜାଣେ ଶୁଖି ସାରିଥିବା ସବୁ ପ୍ରଶ୍ନକୁ ଜୁଡ଼ସୁଡ଼ ଓଦା ଓଦା ଉତ୍ତର। ଏ ସମୟ ସହସ୍ର ସୁଖର ଧାର, ଉଜ୍ଜ୍ୱଳ ଅନ୍ତରୀକ୍ଷରେ ସହଜ ସୁରର ସୁସୁରି ମାରି ପବନ ବାଟ ଚାଲିଲା ବେଳେ ଅନ୍ତର ମୋର ନୀରବ ସୁଖମାନଙ୍କର ଗଣେ ତାଳ। ପୀଡ଼ା ସବୁ ଲିଭି ଆସନ୍ତି ସବୁଠୁ ନରମ ଛୁଆଁରେ, ଗୋଟି ଗୋଟି କରି ଟିମ୍ ଟିମ୍ ତାରା ତୋଳି ତୋଳି ଆକାଶଗଙ୍ଗାରୁ ଜୀବନ ମହୋତ୍ସବ ପାଇଁ ବାନ୍ଧେ ତୋରଣ ଅନ୍ତର ମୋର।
1: ଆପଣଙ୍କର ଏଇ ଯେଉଁ କବିତାରେ ଆପଣ ସୁଖର କଥା ଯେତିକି ଭାବରେ କହିଲେ, ଦୁଃଖଟାକୁ ବି ଠିକ୍ ସମ ପରିମାଣରେ ଆପଣ ଉପଭୋଗ କଲେ। ଧରନ୍ତୁ ଆପଣ ଗୋଟିଏ ଜାଗାରେ ଅଛନ୍ତି, ସନ୍ଧ୍ୟା ଆସୁଛି, ଆପଣ ଦେଖୁଛନ୍ତି ଦୂର ପାହାଡ଼କୁ, ଧୀରେ ଧୀରେ ଧୀରେ ଧୀରେ ଅନ୍ଧାର ମାଡ଼ି ଆସୁଛି ପୃଥିବୀ ଉପରକୁ। ତେବେ ଅନ୍ଧାର ଆସିଲା ବେଳେ ଆଉ ପାହାଡ଼ ଦିଶେ ନାହିଁ ଆପଣଙ୍କୁ, ସେ ସମୟରେ ସେ ଅନ୍ଧାରଟା ଆପଣଙ୍କୁ କିଭଳି ଭାବରେ ଟାଣେ, କିଭଳି ଆକର୍ଷିତ କରେ ଆପଣଙ୍କୁ?
0: ଜୀବନଟା ହେଉଛି ଆଲୁଅ ଅନ୍ଧାରର ଖେଳ ସମାହାର। ମୋତେ ଲାଗେ ଯେ ଏଇ ଯେଉଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଗୋଟିଏ ଦୀର୍ଘ କବିତା, ଆଉ ତାର ରଚୟିତା ହେଉଛନ୍ତି ବିଶ୍ୱନିୟନ୍ତା।
1: ଆଜ୍ଞା,
0: ପ୍ରତ୍ୟେକ କ୍ଷେତ୍ରରେ ଦୃଶ୍ୟମାନ ଅଦୃଶ୍ୟମାନ ସବୁଠି ଗୋଟିଏ ଗୋଟିଏ କବିତାର ଧାଡ଼ି। ଯେଉଁ ପାହାଡ଼ କହୁଛନ୍ତି, ଅନ୍ଧାର ହଉ କି ଗୋଧୂଳି ହଉ କି ଦିନ ହଉ, କବିଟିଏ ଯେତେବେଳେ ଦୂର ଆକାଶକୁ ଦୂର ପାହାଡ଼କୁ ଦେଖେ ଦୂରରୁ ସୁନ୍ଦର ଲାଗେ, କିନ୍ତୁ ତା ପାଖରେ ତା ଭିତରେ ତା ହୃଦୟରେ କ'ଣ କେବଳ କବି ହିଁ ଜାଣିପାରେ ବୁଝିପାରେ। କେତେବେଳେ ତାକୁ ପାହାଡ଼ ନିର୍ମମ ଲାଗେ, କେତେବେଳେ ତା ଭିତରେ ତାକୁ ଲାଗେ ସେଇଠୁ ଯେମିତି ଶୁଭୁଛି ତାର ହୃଦୟରୁ ବଂଶୀଧ୍ୱନି, କେତେବେଳେ ଶୁଭେ କେତେବେଳେ ଶୁଭେନି। ଯେଉଁ ମଣିଷର ଯେତେ ସମ୍ବେଦନଶୀଳତା ଥାଏ, ଅନୁଭବରେ ଯାହାର ଗଭୀରତା ଯେତେ ବେଶୀ ଥାଏ, ପ୍ରତ୍ୟେକ ଜିନିଷରେ ସେ ନିଜ ହିସାବରେ ବୁଝିବାକୁ ଚେଷ୍ଟା କରେ।
1: ଆପଣ କହିଲେ କବିଟିଏ ସୌନ୍ଦର୍ଯ୍ୟ ପିପାସୁ, ମଣିଷଟିଏ ସୌନ୍ଦର୍ଯ୍ୟ ପିପାସୁ। ଆପଣଙ୍କର ଉତ୍ତରରେ ଆପଣ କହୁଥିଲେ ଯେ ସୁଖ ଯେଭଳି ଭାବରେ ଆକ୍ରାନ୍ତ କରେ, ଦୁଃଖ ସମ ପରିମାଣରେ ଆକ୍ରାନ୍ତ କରେ। ତେବେ ମଣିଷଟିଏ ଏକ ନିର୍ଦ୍ଦିଷ୍ଟ ଭାବକୁ ଯେତେ ମାତ୍ରାରେ ଉପଲବ୍ଧି କରେ, କବିଟିଏ ନିଶ୍ଚିତ ଭାବରେ ତାଠାରୁ ଅଧିକ ମାତ୍ରାରେ ତାକୁ ଉପଲବ୍ଧି କରେ। ଅନେକ କବି ଏଯାବତ୍ ବିଭିନ୍ନ କାବ୍ୟ କବିତାମାନଙ୍କରେ ଦୁଃଖର କଥା ସବୁ ବଖାଣିଛନ୍ତି। ତେବେ ଆପଣ ଜଣେ କବି ଭାବରେ କୁହନ୍ତୁ ଯେ ଏଇ ଯେଉଁ ଦୁଃଖର ମାନଚିତ୍ରଟିଏ ଥାଏ କବିତା ଭିତରେ, ସେ ଭିତରେ ସେ ଯେଉଁ ଦୁଃଖର ନାୟକଟି ନିଜେ କବି ଥାଏ ନା ସେ ଆଉ କାହାକୁ ଦେଖି ଲେଖିଥାଏ?
0: ନାଇଁ, ସେ ନିଜେ ହିଁ କବି ଥାଏ। ପ୍ରତ୍ୟେକ ବସ୍ତୁ ପ୍ରତ୍ୟେକ ସତ୍ତା ଭିତରେ ସେ ନିଜକୁ ନିଜେ ସେଇଠି ସେ ଅନୁଭବ କରେ, ନିଜକୁ ନେଇ ନିଜେ ସେଇଠି ସେ ଭୋଗେ ନିଜକୁ। ସେ ଯେତେ ବେଶୀ ଭୋଗେ, ସେ ଯେତେ ବେଶୀ ତା ଭିତରେ ତାର ଗ୍ରହଣଶୀଳତା ସେ ଥାଏ, ତ ସେ କବିତା ସେତିକି ପରିମାଣରେ ତାର ଉକୁଟି ଉଠେ, ନିଖୁଣ ହୁଏ।
1: ତ ଆପଣ କହିବା କଥା ହେଲା ଯେ କବି ପ୍ରତ୍ୟେକ ସତ୍ତା ଭିତରେ ନିଜକୁ ଥୋଉଥାଏ ଏବଂ ତନ୍ମଧ୍ୟରୁ ମୁକୁଳି ଆସି ତାକୁ ସବୁ ଶବ୍ଦରେ ରୂପାନ୍ତରିତ କରୁଥାଏ।
0: ହଁ, ଗୋଟେ କବି ହେଉଛି ନିଜେ ଗୋଟେ ପକ୍ଷୀ ପରି ଭାବେ ନିଜକୁ। ତା ଭିତରେ ସେ ଯେ କେତେ ଲୁହ ଢାଳେ, କେତେ କୋହତରଳେ ତାର ସେ କାଗଜରେ, ସେଥିରୁ ସେ ଉଲ୍ଲାସ ପାଏ କେତେ ଆନନ୍ଦ ପାଏ ତାହା କବି ହିଁ ଜାଣେ। ଆଉ ସେ ସେଇ ଫର୍ଦ୍ଦେ କାଗଜ ସଫେଦ କାଗଜରେ ସେ ଡେଣା ଝାଡ଼ି ଝାଡ଼ି କେତେ ଉଡ଼େ ସେଇଟା କବି ହିଁ ଜାଣେ।
1: ଚମତ୍କାର କହିଲେ ଆପଣ ଯେ କବି ଜଣେ ପକ୍ଷୀ, ସତେ ଯେମିତି ପକ୍ଷୀଟିଏ ନୀଳ ଆକାଶରେ ଉଡ଼ୁଛି ଏବଂ ଗୋଟି ଗୋଟି କରି ଶବ୍ଦ ତାରକା ସଦୃଶ ସେ ଖଞ୍ଜି ଖଞ୍ଜି ଚାଲିଛି, ଆକାଶ ମନସ୍କ ହେଉଛି। ପୁଣି ଆପଣଙ୍କର କବିତା ଶୁଣିବା।
0: କବିତାର ନାଁ ଅରଣ୍ୟ। ମୋ ଆଡ଼େ ବଢ଼େଇ ଦେବ କି ମୁହଁ ଟୁକୁଡ଼େ, ପାଳିବି ମୋ ଭିତରେ ଅତି ସରାଗରେ।

0: ଓହ୍ଲେଇ ଦେଇ ଅବଶୋଷରୁ ଉତ୍ତରୀ ଦୁଃଖ ସବୁକୁ ଡାକି ନେବି ଶୋଇଦେବାକୁ ଶିଆଳି ଦୋଳିରେ। ଜହ୍ନର ଦରବାର ଥିବ, ଅନ୍ଧାର ଗାଉଥିବ ବେହାଗରାଗର ଅବରହ। ତମେ ଆସିବ କି, ତମେ ଆସିବ କି ସେ ମାୟାବଣ ଯେଉଁଠି ଆରଣ୍ୟକ ଭୟ ନଥିବ, ଥିବ ନିରୁତା ଆବେଗ। ନୀଳମାଟି ଡାକୁଥିବ ଆ, ସୁଖ ଗଜୁରିବ କିଛି ବୁଣି ଦେଇ ଯା। ଆସିବ ତମେ, ତମେ ଆସିବ, ନହେଲେ ଦୋଳିରୁ ଓହ୍ଲେଇ ଦୁଃଖମାନେ ଚରିଯିବେ ସାରା ବଣ। ଆଖିରୁ ଲିଭିବ ମାୟାର ଅଞ୍ଜନ, ଘାରିବ ଦୁଃଖର ମାୟା, ମାୟାର ଦୁଃଖ। ଆସ ଏଇ ମୋହମଖା ମୁହୂର୍ତ୍ତରେ ଯୁଗଳବନ୍ଦୀରେ ଭୈରବୀ ରାଗ ତୋଳି ଅରଣ୍ୟରୁ ଅରଣ୍ୟ ମହା ହେବା ଗାଢ଼ ପ୍ରତ୍ୟୟରେ ଆସ। ପରବର୍ତ୍ତୀ କବିତା ପ୍ରତିଛବି। ଅଦ୍ଭୁତ ବସମ୍ବଦତାରେ ଦୂରେଇ ଦେଉଛି ଆଜିଠାରୁ ଶବ୍ଦମାନଙ୍କୁ, ଅଦ୍ଭୁତ ବସମ୍ବଦତାରେ ଦୂରେଇ ଦେଉଛି ଆଜିଠାରୁ ଶବ୍ଦମାନଙ୍କୁ। ନିରବତାର ପାଚେରିଟାଏ ବେଢ଼େଇ ଦେଉଛି ମୁଁ ମୋର ଚାରିଆଡ଼େ। ମନ୍ଥନର ମୁହୂର୍ତ୍ତରେ ମୁକୁଳେଇ ଆଣୁଛି ମୁଁ ତୋର ବୀଜକୁ ମାଟିର ବେଷ୍ଟନୀରୁ। ଏବେ ଅଲୋଡ଼ାପଣର ଅବଶୋଷରେ ଅନ୍ତର୍ଦହନକୁ ଅମାନ୍ୟ କରୁଛି, ବିକ୍ଷେପଣର ବାଟ ଖୋଜି ଆମନ୍ତ୍ରଣ କରୁଛି ପବନକୁ, ପକ୍ଷୀକୁ। ଶବ୍ଦ ରୂପାନ୍ତରିତ ଏବେ ଦୃଶ୍ୟରେ, ଶବ୍ଦ ରୂପାନ୍ତରିତ ଏବେ ଦୃଶ୍ୟରେ, ସବୁ ଦୃଶ୍ୟ ଏବେ ମୋର। ପାହାନ୍ତି ପକ୍ଷୀର ଓଠରେ, ପବନର ଗତିରେ, କିଚିରି ମିଚିରି, ସିରି ସିରି, କିଛି ନାହିଁ, ସବୁ ଖାଁ ଖାଁ, ସବୁ ଥୁଣ୍ଟା ଥୁଣ୍ଟା। ନିରବ ଅଭିମାନରେ ନିଥର ପଥର ଅବୟବ ଅସ୍ତିତ୍ୱ, ନିରବ ଅଭିମାନରେ ନିଥର ପଥର ଅବୟବ ଅସ୍ତିତ୍ୱ। ଶବ୍ଦ କେତୋଟି ଲାଖିଛନ୍ତି ଅସ୍ଥି ମଜ୍ଜାର ସନ୍ଧିରେ, ସେମାନେ ବି ଖସିଯିବେ, ସେମାନେ ବି ଖସିଯିବେ ଝରାପତ୍ର ପରି ଅଣଚାଷର ଦାଉରେ। ଗତାୟୁର ଶୋକ ନେଇ ଶୂନ୍ୟ ସମ୍ପର୍କର ଚୋଟରେ, ଗତାୟୁର ଶୋକ ନେଇ ଶୂନ୍ୟ ସମ୍ପର୍କର ଚୋଟରେ, ଖାଲି ସ୍ମୃତି ହେଇ ରହିଯିବ ଯାହା ସମୟର ଆଇନାରେ। ପରବର୍ତ୍ତୀ କବିତା ପଙ୍କଜ। ପଙ୍କର ଡହ ଡହ ଅନ୍ଧାର, ପଙ୍କର ଡହ ଡହ ଅନ୍ଧାର, ସୋରା ସୋରା ଦୁଃଖଙ୍କ ଭିଡ଼ ଆଉ ସେମାନଙ୍କ ଅବିରତ ପ୍ରହାର। ଦୂର ଆକାଶକୁ ଅନବରତ ଚାହିଁବାର ଭାଗ୍ୟ ଜଡ଼େଇ ଧରିଥାଏ ତାକୁ, କେଉଁ ଏକ ଲୋଡ଼ିଲା ପଣରେ ସମ୍ପର୍କର ଖିଏ ସୂତା ଛୁଁଥାଏ ଆକାଶ କେଉଁ ଛଟକରେ। ପଲ୍ଲବରୁ ଝରିପଡ଼େ ଆତ୍ମୀୟତାର ପୁଲକ, ଧାପେ ବିଶ୍ୱାସର ଚିରନ୍ତନ ରଙ୍ଗ। ଅପୂର୍ବ ପରିପାଟିରେ ମେଲିଯାଏ ପାଖୁଡ଼ା, ମହକିଯାଏ ସେ ଭାନୁର ଭରସାରେ। ବିଶ୍ୱାସର ବାଲିବନ୍ଧକୁ ବାନ୍ଧି ରଖିଥାଏ ବୋଲି ତୁଷ୍ଟ ହୁଅନ୍ତି ବିଶ୍ୱମୋହିନୀ। ସମର୍ପଣକୁ ସୁଖ ଭାବି ସାଇତି ଥାଏ ବୋଲି ତ ଆତ୍ମାରେ ଏତେ ସୌନ୍ଦର୍ଯ୍ୟ ତା ପାଖରେ, ସେଇଥିପାଇଁ ତ ପିନ୍ଧିଥାଏ ବିଜୟତିଳକ ମଥାରେ କାଳେ କାଳେ, ସେଇଥିପାଇଁ ତ ପିନ୍ଧିଥାଏ ବିଜୟତିଳକ ମଥାରେ କାଳେ କାଳେ।
1: ପଲ୍ଲବରୁ ଏମିତି ଖସୁଥାଉ ପୁଲକ, ପ୍ରତିମୁହୂର୍ତ୍ତ ଆପଣଙ୍କୁ ତନ୍ମୟ ପ୍ରଦାନ କରୁଥାଉ, ପ୍ରତିମୁହୂର୍ତ୍ତ ଆହ୍ଲାଦିତ କରୁଥାଉ ଆପଣଙ୍କୁ। ଆପଣଙ୍କର କଲମ ଆହୁରି ଶକ୍ତ ହେଉ ଏଇ କାମନା ଆମର। ଆମର ଏଇ କାର୍ଯ୍ୟକ୍ରମକୁ ଆସି ଶ୍ରୋତାବନ୍ଧୁମାନଙ୍କୁ କିଛି କବିତା ଶୁଣାଇବା ସଙ୍ଗେ ସଙ୍ଗେ ସାହିତ୍ୟ ସମ୍ପର୍କିତ କିଛି ଅନୁଭବ ସିଦ୍ଧ ବକ୍ତବ୍ୟ ଆପଣ ଉପସ୍ଥାପିତ କଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର
1: ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆମ ଗହଣରେ ଥିଲେ କବୟତ୍ରୀ ଶ୍ରୀମତୀ ବନ୍ଦନା ପଟ୍ଟନାୟକ। ତାଙ୍କର କବିତା ଏବଂ ତାଙ୍କ ସହ ହୋଇଥିବା କଥାବାର୍ତ୍ତା ନିଶ୍ଚିତ ଭଲ ଲାଗିଥିବ ବୋଲି ଆମର ଆଶା। ପରବର୍ତ୍ତୀ ଅଧ୍ୟାୟରେ ପୁଣି ଏକ କବିଙ୍କ ସହ ତାଙ୍କର କିଛି କବିତା ସମଗ୍ରକୁ ନେଇ ଆମେ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ, ନମସ୍କାର।

ଏ ଥିଲା ଆଜିର ଶବ୍ଦସୁଧା କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତା ଛଡ଼ା ନ୍ୟୁଜ୍ ଅନ୍ AIR

ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ। ତେବେ ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଭକ୍ତି ଭାବଭରା କାର୍ଯ୍ୟକ୍ରମ ତୁଳସୀ ରାମାୟଣ, ଏହାର 59ତମ ଭାଗ।

ରାଜର୍ଷି ଜନକଙ୍କ ଆତିଥ୍ୟ ସ୍ୱୀକରିଛନ୍ତି ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କ ସହ ଶ୍ରୀରାମ ଲକ୍ଷ୍ମଣ। ମିଥିଳାର ଶୋଭାରାଶିରେ ବିମୋହିତ ଲକ୍ଷ୍ମଣ, ମନରେ ପ୍ରବଳ ବାସନା ନଗରୀ ବୁଲିବାର, ଅନୁଜଙ୍କ ମନ ଜାଣି ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କଠାରୁ ଅନୁମତି ନେଇ ଶ୍ରୀରାମ ଲକ୍ଷ୍ମଣଙ୍କ ସଙ୍ଗେ ବୁଲୁଛନ୍ତି ମିଥିଳା ନଗରୀ। ଦୁଇ ଭାଇଙ୍କ ଦର୍ଶନ ପାଇଁ ଆକୁଳ ସମସ୍ତ ଅଧିବାସୀ। ଗବାକ୍ଷ ଉହାଡ଼ରୁ ଯୁବତୀମାନେ ଦେଖୁଛନ୍ତି ଶ୍ୟାମ ଗୌର ବେନି ଭାଇଙ୍କ ଭୁବନ ବିମୋହନ ଛବି।

ଆପଣ ମାନେ ଶୁଣୁଥିଲେ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ଗୋଟିଏ ଭକ୍ତି ଗୀତ। ଆକାଶବାଣୀ ବଲାଙ୍ଗୀର, ଏଥର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ, ଗୀତ ନରେନ୍ଦ୍ର କୁମାର ଦାସ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

0: ଲୋରାଣିଲୁ ନବ ରଙ୍ଗୀ ତୁଇ ନବ ତୋରା ନବ ରଙ୍ଗୀ ତୁଇ ନବ ତୋରା ନବ ରଙ୍ଗୀ ତୁଇ ନବ ତୋରା।
1: ପରବର୍ତ୍ତୀ ଗୀତ ଲେଖିଛନ୍ତି ଯୁଗଲ କିଶୋର ଷଡ଼ଙ୍ଗୀ।

ଆପଣମାନେ ଶୁଣୁଥିଲେ କେତୋଟି ଆଞ୍ଚଳିକ ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ରାତି 8:45। ଏଥର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବା ଆକାଶବାଣୀ ଦିଲ୍ଲୀରୁ।

ବିବିଧ ଭାରତୀ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଶ୍ରୋତାବନ୍ଧୁ, ଏଥର ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଚକା ଚକା ଭଉଁରୀ, ଗୀତ ଲେଖିଛନ୍ତି ବିଜୟ ମଲ୍ଲ, ସଙ୍ଗୀତ ଶରତ ନାୟକ, କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ।

ଏଥର ଅରୁଣ ମନ୍ତ୍ରୀଙ୍କ ଗୀତକୁ ସ୍ୱରବଦ୍ଧ କରିଛନ୍ତି ପ୍ରଶାନ୍ତ ପାଢ଼େ। ପ୍ରେମ ରୋଗୀ କଥାଚିତ୍ରର ଏହି ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ତପୁ ମିଶ୍ରା।

ପରବର୍ତ୍ତୀ କଥାଚିତ୍ର ପାଗଳ ପ୍ରେମୀ ବସନ୍ତରାଜ ସାମଲଙ୍କ ଗୀତ ରଚନା ଏବଂ ମନ୍ମଥ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଟି ଶ୍ରୀନୁ।

ଧଉଳି ଏକ୍ସପ୍ରେସ୍ କଥାଚିତ୍ରର ଗୀତ ଶୁଣୁଥିଲେ ଆପଣମାନେ। କଣ୍ଠ ଗୀତ ଓ ସଙ୍ଗୀତ ଥିଲା ଚିତ୍ତରଞ୍ଜନ ତ୍ରିପାଠୀଙ୍କର। ପରବର୍ତ୍ତୀ କଥାଚିତ୍ର ତୋ ପାଇଁ କୁମାର ବାପି ଏବଂ ତପୁ।

ପ୍ରଜୁରକଲୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଏଥର ଆଜିର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ଏଥିରେ ରହିଛି ପଣ୍ଡିତ ୟଶରାଜଙ୍କ ଶାସ୍ତ୍ରୀୟ ଗାୟନ।

ଆଜିର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଥିଲେ ପଣ୍ଡିତ ଯଶରାଜଙ୍କ ଶାସ୍ତ୍ରୀୟ ଗାୟନ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ଏଥର ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଶୁଣିବା ଏବଂ ପରେ ପରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆପଣମାନେ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ରାତି 11:45। ଏଥର ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ରାତି 11:45। ଏଥର ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।